ହଁ ଶ୍ରୋତା ବନ୍ଧୁ, ବିନା କାହାର ବା ବିନା କାହାକୁ ଦୁଃଖ ଦେଇକି ଏବଂ ବିନା କୌଣସି ଦୁର୍ଜନ ବ୍ୟକ୍ତିର ଘରକୁ ଯାଇ ବା ତା'ର ସାହାଯ୍ୟ ନ ନେଇ ଆମକୁ କେବଳ ସଜ୍ଜନମାନଙ୍କ ସତ୍ସଙ୍ଗରେ ରହି ଯେଉଁ ମାର୍ଗରେ ଆମେ ଆଗକୁ ବଢ଼ୁ ଏବଂ ତା ଦ୍ୱାରା ଯାହା କିଛି ବି ଆମକୁ ମିଳିଥାଏ ତାହା ହିଁ ଆମ ପାଇଁ ଏଇ ଜୀବନର ପ୍ରାପ୍ତି ଅଟେ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ଓ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ହଁ ଶ୍ରୋତବନ୍ଧୁ, କେତେବେଳେ ଧୂପଦୀପ ନୈବେଦ୍ୟ ତ ପୁଣି କେତେବେଳେ ଭଜନ ଜଣାଣ କୀର୍ତ୍ତନ ଦ୍ୱାରା ଭକ୍ତ ନିଜ ଭକ୍ତିଭାବନକୁ ପରଷି ଦେଇଥାଏ ଇଷ୍ଟଙ୍କ ପାଖରେ। ସକାଳୁ ସକାଳୁ ସ୍ମରଣ କରିଥାଏ ଇଷ୍ଟଙ୍କୁ, ନିଜର ନିଜ ପରିବାର ବର୍ଗଙ୍କର ତଥା ଆତ୍ମୀୟ ସ୍ୱଜନଙ୍କର ଦିନଟି ଶୁଭମୟ ଓ ମଙ୍ଗଳମୟ ହେବା ପାଇଁ। ତେବେ ଆସନ୍ତୁ ଶୁଣିବା ଆମର ପ୍ରଥମ ଭକ୍ତି ନୈବେଦ୍ୟଟି ନେଇଛୁ। ଭିକାରୀ ଚଳ ଚରଣ ବଳଙ୍କର କଣ୍ଠରେ।

ହଁ ଶ୍ରୋତା ବନ୍ଧୁ, ଜୀବନରେ ଗୁରୁଭକ୍ତି ଅନିବାର୍ଯ୍ୟ ଅଟେ ଏବଂ ଅତ୍ୟାବଶ୍ୟକ ମଧ୍ୟ ଅଟେ। ମନେ ରଖିବା ଉଚିତ ଯେ ଗୁରୁ କେବଳ ମାର୍ଗ ଅଟନ୍ତି, କିନ୍ତୁ ଲକ୍ଷ୍ୟ ଈଶ୍ୱର ହିଁ ହୋଇଥାନ୍ତି। ଶୁଣିବା ଆମର ପରବର୍ତ୍ତୀ ଭକ୍ତି ନୈବେଦ୍ୟଟି ନେଇଛୁ ତୃପ୍ତି ଦାସଙ୍କ କଣ୍ଠରେ।

ହଁ ଶ୍ରୋତା ବନ୍ଧୁ, ଯଦି ଜୀବନରେ କେବେ ଗୁରୁ ଓ ଭଗବାନଙ୍କ ମଧ୍ୟରେ ତୁଳନା ବା ଚୟନ କରିବାର ପରିସ୍ଥିତି ଉପୁଜେ, ତେବେ ଗୁରୁଙ୍କୁ ହିଁ ଚୟନ କରାଯାଇଥାଏ। କାରଣ ସେଇ ଗୁରୁ ହିଁ ଅଟନ୍ତି ଯିଏକି ବ୍ରହ୍ମାଣ୍ଡର ପ୍ରତିଟି କଣକଣରେ ବ୍ୟାପ୍ତ ସେହି ଅଦୃଶ୍ୟ ଈଶ୍ୱରଙ୍କ ସହିତ ଆମକୁ ପରିଚିତ କରାଇଥାନ୍ତି। ଶୁଣିବା ଆମର ପରବର୍ତ୍ତୀ ଭକ୍ତି ନିବେଦନଟି ନେଇଛୁ ସୁଭାଷ ଦାସଙ୍କ କଣ୍ଠରେ।

ହଁ ଶ୍ରୋତାବନ୍ଧୁ, ସେହି ଈଶ୍ୱରଙ୍କୁ ଜାଣିବାକୁ, ବୁଝିବାକୁ ଏବଂ ପାଇବାର ମାର୍ଗଦର୍ଶନ କରାଇଥାନ୍ତି ଗୁରୁ। ଗୁରୁ ନଥିଲେ ଏହି ଜନ୍ମଟି ମଧ୍ୟ ନିରର୍ଥକ ହୋଇଯାଇଥାନ୍ତା, ବେକାର ହୋଇ ଚାଲିଯାଇଥାନ୍ତା, ଯେମିତିକି ଅନନ୍ତ ଜନ୍ମ ବ୍ୟର୍ଥ ଚାଲିଗଲା ବୋଲି ଆମେ ବୁଝିଥାନ୍ତେ। ତେଣୁ ଆମ ଜୀବନରେ ଗୁରୁଙ୍କ ସ୍ଥାନ ସର୍ବୋଚ୍ଚ ଅଟେ। ଶୁଣିବା ଆମର ପରବର୍ତ୍ତୀ ଭକ୍ତି ନୈବେଦ୍ୟଟି, ନେଇଛୁ ଶାନ୍ତିଲତା ବାରିକଙ୍କ କଣ୍ଠରେ।

ଶ୍ରୋତାବନ୍ଧୁ, ଆମ ଜୀବନରେ ଗୁରୁ ଯଦି ନଥାନ୍ତେ ତାହେଲେ ଈଶ୍ୱର ପ୍ରାପ୍ତି ଅସମ୍ଭବ ହୋଇପଡ଼ିଥାନ୍ତା। ସେହି ସଚ୍ଚିତ ଆନନ୍ଦ ପରମାନନ୍ଦଙ୍କୁ ପ୍ରାପ୍ତ କରିବା ମଧ୍ୟ ପ୍ରାୟତଃ ଅସମ୍ଭବ ହୋଇଯାଆନ୍ତା। ଗୁରୁ ନଥିଲେ ଆମେ ନିଜର ନିତ୍ୟ ଶାଶ୍ୱତ ଆତ୍ମା ରୂପ ସ୍ୱରୂପର ପରିଚୟ ମଧ୍ୟ ପାଇବା ଅସମ୍ଭବ ହିଁ ହୋଇପଡ଼ନ୍ତା। ଏଣୁ ଗୁରୁ ସବୁବେଳେ ଅଗ୍ରପୂଜ୍ୟ ଅଟନ୍ତି। ଈଶ୍ୱରଙ୍କ ପୂଜା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଗୁରୁଙ୍କୁ ହିଁ ପୂଜା କରାଯାଏ ଏବଂ ତାଙ୍କର ବନ୍ଦନ ମଧ୍ୟ କରାଯାଏ। ଏହି କାରଣରୁ ଗୁରୁଙ୍କ ମହିମା ବ୍ୟାଖ୍ୟା କରିବା ବେଳେ ଶାସ୍ତ୍ର ଏବଂ ସନ୍ଥ ଗୁରୁଙ୍କ ପ୍ରଶଂସାରେ ଶତମୁଖ ହୋଇଉଠନ୍ତି। ପ୍ରକୃତରେ କହିବାକୁ ଗଲେ ଗୁରୁଙ୍କ ସ୍ଥାନ ସଂସାରରେ ଅଦ୍ୱିତୀୟ ଅଟେ। ଶୁଣିବା ଆମର ପରବର୍ତ୍ତୀ ଭକ୍ତି ନିବେଦନଟି ନେଇଛୁ ଅନୁରାଧା ପୌଡ଼ଙ୍କ କଣ୍ଠରେ।

ଅନୁରାଧ ପୌଡ଼ୱାଲଙ୍କ କଣ୍ଠରେ ଏହି ଗୀତଟି ସହ ଶେଷ ହେଲା ଆମର ଭାବ ଭକ୍ତିଭରା ସଙ୍ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଅନୁଚିନ୍ତା, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଆଶୀର୍ବାଦର ପର୍ବ ଅଟେ। ମାଆଙ୍କ ପାଖରୁ ପ୍ରଚଣ୍ଡ ଶକ୍ତି ସନ୍ତାନମାନେ ପାଇଥାନ୍ତି। ଶକ୍ତି ପ୍ରାପ୍ତିର ଅର୍ଥ ନୁହେଁ ଅନ୍ୟକୁ ବାହୁବଳ ପ୍ରୟୋଗ କରି ପୀଡ଼ା ଦେବା ବା ଭୟଭୀତ କରାଇବା। ବର୍ତ୍ତମାନ ସମାଜରେ ଘଟୁଥିବା ନାରୀ ନିର୍ଯାତନାକୁ ଦୂର କରି ଦେବୀ ସ୍ୱରୂପରେ ମାତୃଭାବନାରେ ନାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ହେଉଛି ବାସ୍ତବରେ ଶକ୍ତିଙ୍କର ଆରାଧନା। ଯଶ କୀର୍ତ୍ତି ଆୟୁ ଆରୋଗ୍ୟ ଲାଭ ପାଇଁ ମୂଳାଷ୍ଟମୀରେ ଆମ୍ଭେମାନେ ମାଆଙ୍କୁ ଧରାପୃଷ୍ଠକୁ ସ୍ୱାଗତ କରିବା ସହିତ ପୂଜାର୍ଚ୍ଚନା କରିବା ଉଚିତ। ଦେବୀଙ୍କର ପୂଜା ବର୍ଷକ ସାରା କୌଣସି ନା କୌଣସି ଗୃହୀ ଲୋକମାନେ ସମାଜର ବିଭିନ୍ନ ସ୍ଥାନରେ ଦେବାଳୟମାନଙ୍କରେ କରିଥାନ୍ତି, କିନ୍ତୁ କ'ଣ ଏମିତି ରହିଛି ଦେବୀ ଉତ୍ଥାପନ ଏବଂ ଦେବୀଙ୍କର ଆଗମନ ପୁଣି ମର୍ତ୍ତ୍ୟ ଲୋକରେ? ଏ କଥାକୁ ସ୍ପଷ୍ଟ ଭାବରେ ଦୁର୍ଗା ସପ୍ତସତୀ କହୁଛନ୍ତି, ଶରତ୍କାଳେ ମହାପୂଜା କ୍ରିୟତେ ୟାଚ ବାର୍ଷିକୀ, ଅର୍ଥାତ୍ ଶାରଦୀୟ ଦୁର୍ଗା ପୂଜାରେ ମା' ଗୋଟିଏ ଥର ଓହ୍ଲେଇ ଆସନ୍ତି 16 ଦିନ ପାଇଁ ସ୍ୱତନ୍ତ୍ର ଭାବରେ ପୂଜା ପାଇବାକୁ। ଏ ମର୍ତ୍ତ୍ୟ ଲୋକରେ ମାଆଙ୍କର ଆଦର କରାଯାଏ, ଅପେକ୍ଷା ରଖିଥାନ୍ତି ଶ୍ରଦ୍ଧାଳୁମାନେ ଏବଂ ବିଭିନ୍ନ ପ୍ରକାର ଉପଚାର ଦେଇ ମାଆଙ୍କୁ କିଏ ପଞ୍ଚ ଉପଚାର, କିଏ 16 ଉପଚାର ଏବଂ କିଏ 64 ଉପଚାର, ଏହିପରି ଭାବରେ ମାଆଙ୍କୁ ପୂଜା କରିଥାନ୍ତି। ମାଆ କଲ୍ୟାଣ କରନ୍ତୁ ଜଗତର, ଏହି କାମନା ଆମେ କରିବା।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ପ୍ରତାପଚନ୍ଦ୍ର ତ୍ରିପାଠୀ। ଆକାଶବାଣୀ କଟକ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 176ତମ ଭାଗ।

ବୃତ୍ରାସୁର ଇନ୍ଦ୍ରଙ୍କ ଜ୍ଞାନ ସମ୍ଭୂତ ନାନାବିଧ ତତ୍ତ୍ୱ କଥା କହି ପୁନରାୟ ଅସ୍ତ୍ର ଧାରଣ କରିବାକୁ ପ୍ରବର୍ତ୍ତାଇଛି। ଗୋଟିଏ ବାହୁ ଛିନ୍ନ, ତଥାପି ସେ ଇନ୍ଦ୍ରକୁ ସଂହାର କରିବାକୁ ଯଥାଶକ୍ତି ଚେଷ୍ଟା କରୁଛି। ତାହାର ଉଦ୍ୟମ ଦେଖି ଇନ୍ଦ୍ରଙ୍କର ଚୈତନ୍ୟ ଉଦୟ ହୋଇଛି। ସେ ବୃତ୍ରର ଭକ୍ତିକୁ ପ୍ରଶଂସା କରିଛନ୍ତି। ପରସ୍ପର ଧର୍ମବୁଦ୍ଧିରେ କଥାବାର୍ତ୍ତା କରି ପୁଣି ଘୋର ଯୁଦ୍ଧ କରିଛନ୍ତି। ବୃତ୍ରାସୁରର ଆଉ ଗୋଟିଏ ବାହୁ ଛିନ୍ନ ହୋଇଛି। ସେ ଏବେ ମୁଖ ବ୍ୟାଦାନ କରି ଇନ୍ଦ୍ରଙ୍କୁ ଗ୍ରାସ କରୁଛି।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 176ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପାଗ ପରିଷ୍କାର ହେଲେ କ୍ଷେତରୁ ଅଧିକ ଜଳ ନିଷ୍କାସନ କରି ସାର ପ୍ରୟୋଗ କରନ୍ତୁ। ସବୁ ଫସଲରେ ନିୟମିତ ଭାବରେ ରୋଗ ଏବଂ ପୋକର ସର୍ବେକ୍ଷଣ କରନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା ଓ ମୂଳ ସଢ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ଏକର ପ୍ରତି 1 ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କୋଜେବ ଓ 1 ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲର ମୂଳକୁ ସିଞ୍ଚନ କରନ୍ତୁ। ଧାନ ଫସଲରେ ମହିଷା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ହେକ୍ସାକୁନାଜୋଲ ନାମକ ଫିମ୍ପିନାଶକ କିମ୍ବା 200 ମିଲିଲିଟର ଆଜିକ୍ସୋଷ୍ଟ୍ରୋବିନ୍ ଓ ଡାଇଫେନୋକୁନାଜୋଲର ମିଳିତ ଫିମ୍ପିନାଶକ କିମ୍ବା 80 ଗ୍ରାମ ଟେବୁକୋନାଜୋଲ ଓ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ଫସଲରେ ପତ୍ରମଡ଼ା ଓ ନଳୀପୋକର ନିରାକରଣ ପାଇଁ ଏକର ପ୍ରତି 200 ମିଲିଲିଟର ଲାମ୍ଡା ସାଇହାଲୋଥ୍ରିନ୍ 5% ଇସି କିମ୍ବା 400 ମିଲିଲିଟର ଫିପ୍ରୋନିଲ୍ 5% ଇସି କିମ୍ବା 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 18.5% ଇସି ପ୍ରୟୋଗ କରନ୍ତୁ। ଧାନ ଫସଲରେ ପତ୍ରପୋଡ଼ା ରୋଗର ନିୟନ୍ତ୍ରଣ ପାଇଁ ଏକର ପ୍ରତି 600 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ 53.8% DF କିମ୍ବା 200 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ 400 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ 85% WP ମିଶାଇ ପ୍ରୟୋଗ କରନ୍ତୁ। ରୋଗ ସମୟରେ କ୍ଷେତରେ ଯବକ୍ଷାରଜାନ ଜାତୀୟ ସାର ପ୍ରୟୋଗ କରନ୍ତୁ ନାହିଁ। ଆଖୁ ଫସଲରେ ପଗବିନ୍ଧା ପୋକର ପରିଚାଳନା ପାଇଁ ଜୈବିକ ଉପାୟରେ ଏକର ପ୍ରତି ଗୋଟିଏ ଟ୍ରାଇକୋଗ୍ରୋମା ଚିଲୋନିସ୍ କାର୍ଡ ପ୍ରତି ସପ୍ତାହ ଅନ୍ତରରେ 6 ଥର ବ୍ୟବହାର କରନ୍ତୁ। କାର୍ଡଟିକୁ ନିର୍ଦ୍ଧାରିତ ସ୍ଥାନରେ ଖଣ୍ଡ ଖଣ୍ଡ କରି 12 ସ୍ଥାନରେ ଲଗାନ୍ତୁ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହା ବଦଳରେ ଆପଣ ଏକର ପ୍ରତି 4 କିଲୋଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକକୁ 8 କିଲୋଗ୍ରାମ ବାଲି ସହ ମିଶାଇ ଜମିରେ ପ୍ରୟୋଗ କରିପାରିବେ। ଚିନାବାଦାମ ଫସଲରେ ପତ୍ର ସୁଡଙ୍ଗୀ ପୋକ, ଯୌ ପୋକ, ପତ୍ର ଉଙ୍କୁଣି ପୋକର ପରିଚାଳନା ପାଇଁ ପୋକଗୁଡ଼ିକର ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରେ ବାଇଗଣ ଫସଲରେ ଝାଉଁଳା ରୋଗ ପାଇଁ ପ୍ରଥମେ ବାଇଗଣ ଫସଲରେ ପାଣି ଜମି ନ ରହିବା ପାଇଁ ନାଳିର ବ୍ୟବସ୍ଥା କରନ୍ତୁ। ପ୍ରତି ଲିଟର ପାଣିରେ 2 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ 1 ମିଲିଲିଟର ଟେବୁକୋନାଜୋଲ ନାମକ ଫିମ୍ପିନାଶକ ମିଶାଇ ଗଛ ମୂଳ ଏବଂ ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲରେ କାଙ୍କେଡ଼ିଆ ପୋକ ଲାଗିବାର ସମ୍ଭାବନା ରହିଛି। କାଙ୍କେଡ଼ିଆ ପୋକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ପ୍ରତି ଲିଟର ପାଣିରେ 3 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 2 ମିଲିଲିଟର କ୍ଲୋରୋପାଇରିଫସ୍ ନାମକ କୀଟନାଶକ କିମ୍ବା 2 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ବାକି ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଶ୍ରୋତାବନ୍ଧୁ, ଆଜି ସକାଳ 7:25ରେ ଶୁଣିବେ କେତୋଟି ପୁରାତନ ଓଡ଼ିଆ କଥା ଚିତ୍ର ଗୀତ, ପରେ ପରେ ଭକ୍ତି ଗୀତ ଶୁଣିବେ 7:40ରେ, 8:30ରେ ଶୁଣିବେ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠକ୍ରମା ରିଲେ କରି ପ୍ରସାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର କାର୍ଯ୍ୟକ୍ରମର ବିଶେଷତ୍ୱ ରହିଛି ଷୋଳ ପୂଜାର ବିଶେଷତ୍ୱ। ପରେ ପରେ 8:45ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ, ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଦିନ 10:00। ଦିନ 11:00ରେ ଶୁଣିବେ ଲୋକଗୀତ, ସୁଗମ ସଙ୍ଗୀତ ଶୁଣିବେ ଦିନ 11:30ରେ। ମଧ୍ୟାହ୍ନ 12:00ରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବ ବିବିଧ ଭାରତୀର ମୁମ୍ବାଇ କେନ୍ଦ୍ରରୁ। ଆଜିର ଆମର ସାନ୍ଧ୍ୟ ଅଧିବେଶନରେ 5:00ରେ ଶୁଣିବେ କେତୋଟି ସୁଗମ ସଙ୍ଗୀତ, ପରେ ପରେ ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ 5:30ରେ। ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 171ତମ ଭାଗ ଶୁଣିବେ 6:15ରେ। 6:25ରେ ଶୁଣିବେ ଗୀତଟିଏ କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ଗୀତ, ଓଡ଼ିଆ ଆଲବମ୍ ଗୀତ ଶୁଣିବେ 6:30ରେ। 7:00ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ, କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ 7:30ରେ। 8:00ରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ, ପରେ ପରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ 8:15ରେ। 8:30ରେ ଶୁଣିବେ ଓଡ଼ିଆ ଆଲବମ୍ ଗୀତ, ଏସିଆନ୍ ଗେମ୍ସ 2026ର 20ତମ ସଂସ୍କରଣର ଦୈନିକ ଧାରା ବିବରଣୀ ଶୁଣିବେ 10:00ରେ। ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀରୁ। 10:20ରେ ଶୁଣିବେ ସଙ୍ଗୀତର ଅଖିଳ ଭାରତୀୟ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ପରବର୍ତ୍ତୀ ପ୍ରସାର

ବିବରଣୀରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ପରେ ଆମର ସ୍ୱାସ୍ଥ୍ୟ ଏବଂ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: नमस्कार। आकाशवाणी कटक आंचलिक संवाद पढ़ुछंती लहरिका पटनायक। ग्रामांचल और स्वास्थ्य सेवार वंचित अंचल रोगी उन्नत शल्य चिकित्सा सुलभ और सहज उपलब्ध कराइबा दिगरे राज्यपाल डॉ हरिबाबू कम्भमपाटी गुरुत्वारोप करिछंती। भुवनेश्वर आयोजित इंडियन एसोसिएशन ऑफ सर्जिकल गैस्ट्रो एंटेरोलॉजी 36वां वार्षिक सम्मेलनी को संबोधित कर राज्यपाल कहिछंती चिकित्सार सुफल व्यापक भाव लोकों पाखरे पहुंची पारिबा ही चिकित्सा क्षेत्र में उत्कर्षर प्रकृत मापक। वैषयिक दक्षता सहित सठिक चिकित्सा निष्पत्ति ଓ ବିଭିନ୍ନ ବିଶେଷଜ୍ଞଙ୍କ ସମନ୍ୱିତ ଯୋଜନା ରୋଗୀ ସେବା ପାଇଁ ଅତ୍ୟାବଶ୍ୟକ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ଟ୍ରାଭେଲ ବଜାର ଓଟିବି 2026ର ସପ୍ତମ ସଂସ୍କରଣ ଆଜିଠାରୁ ଭୁବନେଶ୍ୱରଠାରେ ଆରମ୍ଭ ହେଉଛି। ଏହା ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲିବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଏହି ତିନିଦିନିଆ ବ୍ୟାବସାୟିକ ପର୍ଯ୍ୟଟନ ସମ୍ମିଳନୀ ଆୟୋଜିତ ହେବ। ଏଥିରେ 92ରୁ ଅଧିକ ଘରୋଇ ସଂସ୍ଥା, 27ଟି ଦେଶର ବିଦେଶୀ ଟୁର୍ ଅପରେଟର ଏବଂ 32ଟି କ୍ରେତା ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 12 ବର୍ଷ ପୂରଣ ହୋଇଛି। 2014 ମସିହା ଆଜିର ଦିନରେ ମନ୍ କି ବାତ୍ର ପ୍ରଥମ ସଂସ୍କରଣ ଆକାଶବାଣୀ ପକ୍ଷରୁ ପ୍ରସାରଣ ହୋଇଥିଲା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 138ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 12 ବର୍ଷରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ, ସାଂସ୍କୃତିକ, ପରିବେଶ ଆଦି ସମ୍ବନ୍ଧରେ ବିଭିନ୍ନ ଘଟଣା ଆଲୋଚନା କରିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ରାଜ୍ୟର ଲୋକକଳା ଆମର ଗର୍ବ ଓ ଗୌରବ, ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାରରେ କଳାକାରଙ୍କ ଭୂମିକା ପ୍ରଶଂସନୀୟ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଲୋକକଳା ମହୋତ୍ସବ ଲୋକରଞ୍ଜନୀ ଆମ କଳା ଆମ ଅସ୍ମିତା କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ 30ଟି ଲୁପ୍ତପ୍ରାୟ ଲୋକକଳା ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟର ଲୋକକଳା ଉପରେ ଆଧାରିତ ପୁସ୍ତକ ଲୋକରଞ୍ଜନୀ ଉନ୍ମୋଚିତ ହୋଇଥିଲା। ପୁରୀ ଶ୍ରୀକ୍ଷେତ୍ରରେ ଆଜିଠାରୁ ଶାରଦୀୟ ପାର୍ବଣର ଷୋଳ ପୂଜା ଆରମ୍ଭ ହେଉଛି। ଏଥିପାଇଁ ଆଜି ଶ୍ରୀନଗରରେ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରିବେ। ଶ୍ରୀମନ୍ଦିରରେ ମା' ବିମଳାଙ୍କ ପୀଠ ସହିତ ମା' ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ, ଦକ୍ଷିଣକାଳୀ, ଆଲମଚଣ୍ଡୀଙ୍କ ପୀଠରେ ଷୋଳ ପୂଜା ନୀତି ଆରମ୍ଭ ହେବ। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ମା' ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରିବେ। ମା' ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ଦେବୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ଦୁର୍ଗା ମାଧବ ଉପାସନା ନୀତି ମଧ୍ୟ ପାଳନ କରାଯାଉଛି। ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରକରଣୀଙ୍କ ମନ୍ଦିରରେ ମଧ୍ୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ଦଶହରାରେ ଦେବଦେବୀଙ୍କୁ ନିମନ୍ତ୍ରଣ ଲାଗି ମା'ଙ୍କ ଆଜ୍ଞାମାଳ ଗ୍ରହଣ କରାଯିବ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଡୁଆ ପଞ୍ଚାୟତରେ ହସ୍ତତନ୍ତ କେନ୍ଦ୍ର ଏବଂ ଶହୀଦ ପୀଠ ଇରମରେ ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ଜିଲ୍ଲାପାଳ ସୁମେଶ କୁମାର ଉପାଧ୍ୟାୟ ଅନୁଧ୍ୟାନ କରିଛନ୍ତି। ବୁଣାକାରଙ୍କ ବିକାଶ, ଉତ୍ପାଦିତ ସାମଗ୍ରୀର ବଜାର ବୃଦ୍ଧି, ଇରମର ପର୍ଯ୍ୟଟନ ପ୍ରକଳ୍ପ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି 72ତମ ବନ୍ୟପ୍ରାଣୀ ସପ୍ତାହର ଉଦ୍ଘାଟନୀ ସମାରୋହ ଆୟୋଜିତ ହେଉଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲାର 493ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସେବା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ମୌଳିକ ସମସ୍ୟା, ପଞ୍ଚାୟତ ବିକାଶ ଯୋଜନା, ରାସ୍ତାଘାଟ, ସ୍ୱଚ୍ଛତା, ସାମାଜିକ ସୁରକ୍ଷା ଓ ଶିକ୍ଷା ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ସେବା ସଂକଳ୍ପ ଅଭିଯାନ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 32 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ପୂର୍ବାହ୍ନ 10:30 ଆରମ୍ଭ ହେବ। ଭାରତୀୟ କ୍ରୀଡ଼ାବିତ୍ମାନେ ଚିତ୍ତାକର୍ଷକ ପ୍ରଦର୍ଶନ ସହ ଗତକାଲି 6 ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ଭାରତ 16 ସ୍ୱର୍ଣ୍ଣ, 25 ରୌପ୍ୟ ଓ 35 କାଂସ୍ୟ ପଦକ ସହ ମୋଟ 76 ପଦକ ହାସଲ କରି ପଞ୍ଚମ ସ୍ଥାନରେ ପହଞ୍ଚିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
4: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଅମ୍ଳପିତ ଜନିତ ସମସ୍ୟା ଓ ତାର ଚିକିତ୍ସା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
5: ସାଧାରଣତଃ ଆମ୍ଭେମାନେ ଯାହା ଖାଉ ତାହା ଦାନ୍ତ ଦ୍ୱାରା ଭଲ ଭାବରେ ଚୋବାଇ ଖାଉ। ଦାନ୍ତ ନଥିଲେ ଖାଦ୍ୟ ଚୋବାଇବାରେ କଷ୍ଟ ହୁଏ ଓ ଉପଯୁକ୍ତ ଭାବରେ ନ ଚୋବାଇ ଖାଇଲେ ତାହା ଭଲ ଭାବରେ ହଜମ ହୁଏ ନାହିଁ। ଏହି ଖାଦ୍ୟ ଖାଦ୍ୟନଳୀ ବା ଇସୋଫେଗାସ୍ ଅତିକ୍ରମ କରି ପାକସ୍ଥଳୀରେ ପହଞ୍ଚେ। ପାକସ୍ଥଳୀ ଏକ ମାଂସର ଥଳୀ। ପାକସ୍ଥଳୀରେ ଏସିଡ୍ ବା ଅମ୍ଳ ଓ ପେପ୍ସିନ୍ ନାମକ 2 ରସ କ୍ଷରଣ ହୁଏ। ଖାଦ୍ୟ ପେଟରେ ପହଞ୍ଚିଲେ ବା ଖାଦ୍ୟ କଥା ଚିନ୍ତା କଲେ ମଧ୍ୟ ଏହି ରସ ପାକସ୍ଥଳୀର ବିଭିନ୍ନ ଗ୍ରନ୍ଥିରୁ ନିର୍ଗତ ହୋଇ ପାକସ୍ଥଳୀ ଭିତରେ ଜମା ହୁଏ। ଏହି 2 ପାଚକ ରସ ବ୍ୟତୀତ ପାକସ୍ଥଳୀରେ ମ୍ୟୁକାସ୍ ବା ଲାଳ ଓ ବାଇକାର୍ବୋନେଟ୍ ବା କ୍ଷାର ମଧ୍ୟ ନିର୍ଗତ ହୁଏ। ସାଧାରଣତଃ ଏହି ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ପାକସ୍ଥଳୀୟ ମାଂସପେଶୀକୁ ଅମ୍ଳ ଓ ପେପ୍ସିନ୍ର ଦହନ କ୍ଷମତାରୁ ରକ୍ଷା କରନ୍ତି। ଅମ୍ଳ ଓ ପେପ୍ସିନ୍ ଖାଦ୍ୟ ହଜମ କରିବା ବ୍ୟତୀତ ଯେତେବେଳେ ବେଶୀ ପରିମାଣରେ ନିର୍ଗତ ହୁଏ ତାହା ପାକସ୍ଥଳୀୟ ମାଂସପେଶୀକୁ ଆକ୍ରାନ୍ତ କରି କ୍ଷତ ବା ଘା ସୃଷ୍ଟି କରେ। ଏହି ଦହନ ଶକ୍ତିରୁ ରକ୍ଷା ପାଇବା ପାଇଁ ପାକସ୍ଥଳୀରେ ପ୍ରଚୁର ପରିମାଣରେ ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ମଧ୍ୟ ଥାଏ। ଯଦି କୌଣସି କାରଣରୁ ଏହି ଏସିଡ୍ ଓ ପେପ୍ସିନ୍ ଏବଂ ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ଭିତରେ ସମତା ରକ୍ଷା ନ ହୁଏ ତାହେଲେ ଏସିଡ୍ ଓ ପେପ୍ସିନ୍ର ଦହନ କ୍ଷମତାରେ ପାକସ୍ଥଳୀୟ ମାଂସପେଶୀରେ ଘା ସୃଷ୍ଟି ହୁଏ ଓ ସେହି ଘା ବା କ୍ଷତକୁ ପେପ୍ଟିକ୍ ଅଲ୍ସର୍ ବା ଆମ୍ଳପିତ୍ତ ରୋଗ ବୋଲି କୁହାଯାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି, କେଉଁ କାରଣରୁ ଏହି ରୋଗ ହୁଏ ବା କେଉଁ କାରଣରୁ ଏହି ଏସିଡ୍ ଓ ମ୍ୟୁକାସ୍ ଭିତରେ ଯେଉଁ ସମତା ସାଧାରଣତଃ ଥାଏ ତାହା କାହିଁକି ନଷ୍ଟ ହୁଏ। ସାଧାରଣତଃ 3 କାରଣରୁ ପେପ୍ଟିକ୍ ଅଲ୍ସର୍ ହୋଇଥାଏ। ହେଲିକୋବ୍ୟାକ୍ଟର୍ ପାଇଲୋରି ନାମକ ଏକ ଜୀବାଣୁ ପାଣି ମାଧ୍ୟମରେ ଶରୀରକୁ ପ୍ରବେଶ କରେ ଓ ଏହା ପାକସ୍ଥଳୀର ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ସ୍ତରକୁ ଭେଦ କରି ମାଂସପେଶୀକୁ ଆକ୍ରାନ୍ତ କରେ। ଏହି ହେଲିକୋବ୍ୟାକ୍ଟର୍ ପାଇଲୋରି ପାକସ୍ଥଳୀର ଅମ୍ଳ କ୍ଷରଣ କ୍ଷମତାକୁ ବଢ଼ାଇ ଦିଏ ଓ ପାକସ୍ଥଳୀରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଡ଼ି ବା ସିଗାରେଟ୍ ପାନ କରିବା, ବିଭିନ୍ନ ପ୍ରକାର ଔଷଧ ସେବନ, ପେନ୍ କିଲର୍ ଖାଇଲେ ତାହା ପେଟ ଭିତରେ ଅମ୍ଳଜନିତ ରୋଗକୁ ସୃଷ୍ଟି କରେ। ଏବଂ ଏହାର ତୃତୀୟ କାରଣ ହେଲା ଜଲିଞ୍ଜର୍ ଏଲିସନ୍ ସିଣ୍ଡ୍ରୋମ୍ ନାମକ ଏକ ରୋଗ ହେଲେ ପେଟରେ ଘା ସୃଷ୍ଟି ହୁଏ। ବର୍ତ୍ତମାନ ପ୍ରଶ୍ନ ଉଠେ, କିପରି ଭାବରେ ଆପଣ ଜାଣିବେ ଯେ ପେଟରେ ଘା ହୋଇଛି କିମ୍ବା ଏହାର ଲକ୍ଷଣ କ'ଣ? ସାଧାରଣତଃ ପେଟରେ ଘା ହେଲେ ପେଟ ବ୍ୟଥା ହେବା, ଖାଲି ପେଟରେ ବେଶୀ ବ୍ୟଥା ହେବା, ପେଟ ଜଳିଯିବା, ବାନ୍ତି ହେବା, ଭୋକ ନ ଲାଗିବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ। ବେଳେବେଳେ ଛାତି ମଧ୍ୟ ଜଳି ପଡ଼ିଯାଏ ଆଉ ବେଳେବେଳେ ରକ୍ତ ବାନ୍ତି ହୁଏ। ଆଉ ଘା ଅତ୍ୟଧିକ ବଢ଼ିଗଲେ ପାକସ୍ଥଳୀ ଏକ ହୋଲ୍ ବା କଣା ସୃଷ୍ଟି କରେ। ଏହିସବୁ ରୋଗ ଜାଣିବା ପାଇଁ ଏଣ୍ଡୋସ୍କୋପି ନାମକ ଏକ ମେସିନ୍ ବାହାରିଛି। ଏହି ମେସିନ୍ ମାଧ୍ୟମରେ ରୋଗୀଙ୍କ ପେଟ ଭିତରେ ସେ ମେସିନ୍ ଯାଇ ଚିତ୍ର ମାଧ୍ୟମରେ ବିଭିନ୍ନ ପ୍ରକାର ରୋଗ ଯାହା ଅଛି ତାହା ଜଣାପଡ଼େ। ଏହି ସୁବିଧା ରାମଚନ୍ଦ୍ର ଭଞ୍ଜ ମେଡିକାଲ

0: ସୁପାଚ୍ୟ ପଥ୍ୟ ଓ ନିଶାଦ୍ରବ୍ୟ ଏବଂ ପେନ୍କିଲା ଇତ୍ୟାଦି ଔଷଧ ସେବନ ନକଲେ ଏହି ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅମ୍ଳପିତ ଜନିତ ସମସ୍ୟା ଓ ତାର ଚିକିତ୍ସା। ଏ ସମ୍ପର୍କରେ କହିଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା। ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତ ଏକ ବିଶ୍ୱସନୀୟ ସହଯୋଗୀ ହୋଇପାରିଛି କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। କୃଷିକ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ନେଦରଲ୍ୟାଣ୍ଡସ୍ ପ୍ରତିପକ୍ଷଙ୍କ ସହ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆଲୋଚନା ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 6 ସ୍ୱର୍ଣ୍ଣ ପଦକ ସହ ତାଲିକାର 5ମ ସ୍ଥାନରେ ଭାରତ। 44 ବର୍ଷ ପରେ ପ୍ରଥମ ଥର ଲାଗି ଭାରତୀୟ ମହିଳା ହକି ଦଳର ସ୍ୱର୍ଣ୍ଣ ପଦକ ହାସଲ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରଚେଷ୍ଟାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ ପ୍ରଶଂସା କରିଛନ୍ତି। ମସ୍କୋରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ପୁତିନ ଏହି ମତବ୍ୟକ୍ତ କରିଛନ୍ତି। ପୁତିନଙ୍କର ଏହି ବିବୃତ୍ତି ପ୍ରତ୍ୟେକ ଭାରତୀୟଙ୍କ ଲାଗି ଗର୍ବର ବିଷୟ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶ୍ରୀ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଏବେ ବିଶ୍ୱ ଶାନ୍ତି ପ୍ରକ୍ରିୟାର ଏକ ବିଶ୍ୱସ୍ତ ମୁଖପାତ୍ର ପାଲଟିଛି। ଗତ କିଛି ବର୍ଷ ଧରି ସମଗ୍ର ବିଶ୍ୱରେ ଯୁଦ୍ଧ ଓ ଦ୍ୱନ୍ଦ୍ୱ ଭଳି ସ୍ଥିତି ଉପୁଜିଥିବା ବେଳେ ଏସବୁର ସମାଧାନ ଯୁଦ୍ଧକ୍ଷେତ୍ର ନୁହେଁ ବରଂ ଆଲୋଚନା ଓ କୂଟନୀତି ବୋଲି ଶ୍ରୀ ଶାହା କହିଛନ୍ତି। ଯୁଦ୍ଧ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅନ୍ୟ ରାଷ୍ଟ୍ରକୁ ସର୍ବଦା ସାହାଯ୍ୟ ଓ ସହାୟତା ଯୋଗାଇ ଆସିଛି। ଏହା ଭାରତର ପୁରାତନ ପ୍ରଥା ବସୁଧୈବ କୁଟୁମ୍ବକମ୍କୁ ଏକ ନୂତନ ପରିଚୟ ପ୍ରଦାନ କରିବାରେ ସଫଳ ହୋଇଛି। ଏହିସବୁ କାରଣ ଯୋଗୁଁ ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରସଙ୍ଗରେ ଭାରତର ମତାମତ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ ସର୍ବଦା ଗୁରୁତ୍ୱ ବହନ କରିଥାଏ ବୋଲି ଶ୍ରୀ ଶାହା କହିଛନ୍ତି। G20 ବାଣିଜ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନର ନୀତି ଅନୁଯାୟୀ ବିଶ୍ୱ ବାଣିଜ୍ୟିକ ପ୍ରତିବନ୍ଧକଗୁଡ଼ିକ ଦୂର କରିବା ଲାଗି ଆହ୍ୱାନ ଦେଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହାର ଅତ୍ୟଧିକ ସାମର୍ଥ୍ୟ ଏବଂ ଉତ୍ପାଦନ ବୃଦ୍ଧି ନେଇ କହିଛନ୍ତି। ବାଣିଜ୍ୟ ଶୃଙ୍ଖଳ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ ମାଧ୍ୟମରେ ଏହାର ନ୍ୟାୟିକ ସମୀକ୍ଷା ପାଇଁ ଆହ୍ୱାନ ଦେଇଛି। ଆମେରିକାରେ ଅନୁଷ୍ଠିତ G20 ବାଣିଜ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଶ୍ରୀ ଗୋୟଲ କହିଛନ୍ତି, ଶିଳ୍ପ ସାମର୍ଥ୍ୟ କେବଳ ଏକ ସମସ୍ୟା ନୁହେଁ, ଭୌଗୋଳିକ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ରହିଛି। ସେ କହିଛନ୍ତି, ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି ଏବଂ 1.4 ବିଲିୟନ୍ ଜନସଂଖ୍ୟା ବିଶିଷ୍ଟ ଅର୍ଥନୀତିର ପରିଚାଳନା କ୍ଷେତ୍ରରେ ଘରୋଇ ଚାହିଦା ପୂରଣ କରିବା କ୍ଷେତ୍ରରେ ସଫଳ ହୋଇଛି। ଶ୍ରୀ ଗୋୟଲ କହିଛନ୍ତି, ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଭାରତ ଏକ ବିଶ୍ୱସନୀୟ ସହଯୋଗୀ ଭାବେ ନିଜକୁ ପ୍ରମାଣିତ କରିପାରିଛି। ନୂଆଦିଲ୍ଲୀଠାରେ ଚାଲିଥିବା 2ବାର୍ଷିକ ନୌସେନା କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଗତ 29 ସେପ୍ଟେମ୍ବରରୁ ଚଳିତ ମାସ 1 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସମ୍ମିଳନୀରେ ପ୍ରସ୍ତୁତି, ପରିବହନ, ରକ୍ଷଣାବେକ୍ଷଣ, ତାଲିମ ଏବଂ ମାନବ ସମ୍ବଳ ପରିଚାଳନା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ବିକଶିତ ବିଶ୍ୱ, ସୁରକ୍ଷା ପରିବେଶ ଏବଂ କୃତ୍ରିମ ବୁଦ୍ଧିମତ୍ତାର ବୃଦ୍ଧି ପାଉଥିବା ଭୂମିକା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା।

0: ନମସ୍କାର, ଆପଣଙ୍କର କିଛି ଅଭିଳାଷ ଅଛି କି? କେଉଁ ଅଭିଳାଷ ଆପଣଙ୍କର ପୂର୍ଣ୍ଣ ହୋଇଛି ଆଉ କେଉଁ ଅଭିଳାଷ ଆପଣଙ୍କର ପୂର୍ଣ୍ଣ ହୋଇନି, ସେ ବିଷୟରେ ଆପଣ ଆମ ସହିତ କଥା ହେବାକୁ ଚାହୁଁଛନ୍ତି କି?
1: ତାହେଲେ ଆମ ପାଖକୁ ଫୋନ୍ କରିବେ ଆଗାମୀ ଗୁରୁବାର ମାନେ 8 ତାରିଖ ଅପରାହ୍ନ 5:00 to 5:40 ମଧ୍ୟରେ ଆମ କାର୍ଯ୍ୟକ୍ରମ କିଛି କଥା କିଛି ଗୀତରେ।
0: ନମସ୍କାର, ତାହେଲେ ଆମର ଫୋନ୍ ନମ୍ବର ହେଉଛି 2220521 ଏବଂ 2222621।
1: ନମ୍ବର ଦୁଇଟି ପୁଣି ଥରେ କହି ରଖୁଛୁ, 2220521 ଏବଂ ଦ୍ୱିତୀୟଟି 2222621।
0: ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼ 0680 0680।
1: ତାହେଲେ ମନେ ରହିଲା ତ ଆଗାମୀ ଅଧ୍ୟାୟର ବିଷୟବସ୍ତୁ ମୋ ଅଭିଳାଷ?
0: ତାହେଲେ ଆପଣଙ୍କ ଫୋନ୍ କଲ୍ ଅପେକ୍ଷାରେ ରହିଲୁ।
2: ପୁରାତନ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। ରାମ ବଳରାମ କଥାଚିତ୍ରରୁ ଗାଇଛନ୍ତି ଚିତ୍ତ ଜେନା ଓ ବାଣୀ ଜୟରାମ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ସ୍ୱରୂପ ନାୟକ ରଚନାରେ, ବାସୁଦେବ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ପ୍ରଶାନ୍ତ ନନ୍ଦ। ଗୀତଟି ନେଇଛୁ ପକ୍କା କମଳ ପୋତ ଛତା କଥାଚିତ୍ରରୁ।

ପ୍ରଶାନ୍ତ ନନ୍ଦଙ୍କ କଣ୍ଠରେ ପକ୍କା କମଳ ପୋଚ ଚଥା କଥା ଚିତ୍ରରେ ଏହି ଗୀତଟି ସହ ଶେଷ ହେଲା ଆମର ପୁରାତନ ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ବ୍ରହ୍ମପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 106.6 ମେଗାହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଏବେ ଆସନ୍ତୁ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମ ଗୀତଟି ନେଇଛୁ ଭକ୍ତ ସାଲବେଗଙ୍କ ରଚନାରେ ଗାଇଛନ୍ତି ନମିତା ଅଗ୍ରୱାଲ।

ଗୀତଟି ଶୁଣୁଥିଲେ ଅଲେଖ ବିଶ୍ୱାଳଙ୍କ ରଚନାରେ, ସଞ୍ଜୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଥିଲେ କୁମାର ବାପି। ଏହି ଗୀତଟି ସହ ଶେଷ ହେଲା ଆମର ଭକ୍ତି ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ସମାଚାର ପ୍ରଭାତ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ବେଦର ବର୍ଣ୍ଣନା ଅନୁସାରେ ଶକ୍ତି ହେଉଛି ସତ୍ୟ, ଯାହାଦ୍ୱାରା ସୁପ୍ତ ଚେତନା ଶକ୍ତି ଜାଗ୍ରତ ହୋଇଥାଏ, ଅସମ୍ଭବ କାର୍ଯ୍ୟ ସମ୍ଭବପର ହୋଇଥାଏ। ଶକ୍ତି ହେଉଛି ସାହସ, ଯାହାଦ୍ୱାରା ଆତ୍ମବଳ ଲାଭ ହୋଇଥାଏ। ଶକ୍ତି ହେଉଛି ତ୍ୟାଗ, ଯାହାଦ୍ୱାରା ଶକ୍ତିର ବିକାଶ ହୋଇଥାଏ। ପୌରାଣିକ ମାନ୍ୟତାରେ ଦୁର୍ଗା ହେଉଛନ୍ତି ସେହି ଶକ୍ତି, ସେ ମଧ୍ୟ ସଂଘ ବା ସମ୍ମିଳିତ ଶକ୍ତି ଏବଂ ସିଦ୍ଧାନ୍ତର ପ୍ରତୀକାତ୍ମକ ପରିପ୍ରକାଶ। ତେଣୁ ସେ ହିଁ ଆଦ୍ୟାଶକ୍ତି, ଅର୍ଥାତ୍ ସମସ୍ତ ଆତ୍ମଚେତନାର ମାତୃରୂପିଣୀ। ଏହି ମହାଶକ୍ତି ମା ଦୁର୍ଗା ସମୟାନୁସାରି ବିବିଧ ରୂପ ଧାରଣ କରି ସଂସାରକୁ ପାଳନ ଓ ରକ୍ଷା କରି ଆସୁଥିବାରୁ ବହୁବିଧ ନାମରେ ପୂଜିତା।

0: ଶକ୍ତି ଉପାସନା ଭାରତୀୟ ଧର୍ମଧାରାର ଏକ ବିଶିଷ୍ଟ ଅଙ୍ଗ ଭାବରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ। ସତ୍ୟଦ୍ରଷ୍ଟା ବୈଦିକ ଋଷିଗଣ ଅପୌରୁଷେୟ ବ୍ରହ୍ମ ଓ ବ୍ରହ୍ମଶକ୍ତିକୁ ଏକ ଓ ଅଭିନ୍ନ ରୂପେ ଉପଲବ୍ଧି କରିଛନ୍ତି। ଯୁଗ ପରେ ଯୁଗ ଗଡ଼ି ଚାଲିଛି, ପିଢ଼ି ପରେ ପିଢ଼ି, ବଂଶ ପରେ ବଂଶ ଭାରତୀୟ ଭକ୍ତି ସ୍ରୋତରେ ପ୍ରବାହିତ ହୋଇ ମାତୃପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ସାଙ୍ଗକୁ ଶକ୍ତିର ଆରାଧନା କରିଆସିଛନ୍ତି। ପ୍ରତିଟି ପ୍ରାଣରେ ମାତୃ ମହିମାର ପୁଣ୍ୟ ଜାହ୍ନବୀ ପ୍ଲାବିତ, ମାତୃଭକ୍ତିରେ ହୃଦୟ ଗଦ୍ଗଦ୍, ଏହା ହିଁ ଦୁର୍ଗାଙ୍କର ଆଧ୍ୟାତ୍ମିକ ଉପାସନା। ଜନନୀର ପୂତ ପବିତ୍ର ଚରଣାରବିନ୍ଦରେ ମନ ଓ ଆତ୍ମାକୁ ଏକୀଭୂତ କରି ସନ୍ତାନ ନିବେଦନ କରେ ଅନ୍ତରର ଭକ୍ତି ଅର୍ଘ୍ୟ। ତେବେ ଶ୍ରୋତାବନ୍ଧୁ, ମା ଦୁର୍ଗାଙ୍କର ମହିମା, ଶରତ କାଳରେ ମାଙ୍କର ପୂଜା ଆରାଧନାର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଗବେଷିକା ଡକ୍ଟର ତୁଳସୀ ଓଝା।
1: ଭାଗବତରେ ଶକ୍ତି ଶବ୍ଦର ଯେଉଁ ବ୍ୟାଖ୍ୟା କରାହେଇଛି ସେଥିରେ କୁହାଯାଇଛି, ସ ଶବ୍ଦର ଅର୍ଥ ହେଉଛି ମଙ୍ଗଳଦାୟିନୀ ଏବଂ ତି ଶବ୍ଦର ଅର୍ଥ ହେଉଛି ଐଶ୍ୱର୍ଯ୍ୟଦାୟିନୀ, ଅର୍ଥାତ୍ ଯେ ଉଭୟ ମଙ୍ଗଳ ଏବଂ ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତି ସେ ହେଉଛନ୍ତି ଶକ୍ତି, ବା ସେ ହେଉଛନ୍ତି ମାତା ବା ମାତୃଶକ୍ତି। ଏ ଯେଉଁ ମାତୃଶକ୍ତି, ତାଙ୍କର ଯେଉଁ ପୂଜନ ପ୍ରକ୍ରିୟା ରହିଛି, ସମଗ୍ର ପୃଥିବୀରେ ମାତୃଶକ୍ତିର ଏ ପୂଜନ ପ୍ରକ୍ରିୟା ରହିଛି। ପୃଥିବୀରେ ବିଭିନ୍ନ ଭାବରେ, ବିଭିନ୍ନ ରୂପରେ ଏବଂ ବିଭିନ୍ନ ରଙ୍ଗରେ ବା ବିଭିନ୍ନ ପ୍ରକାର ପ୍ରତୀକାତ୍ମକ ଭାବରେ ଶକ୍ତିଙ୍କର ପୂଜନ କରାଯାଏ। ଏମିତିକି ଆମେ ଯେତେବେଳେ ଯେଉଁ ମହେଞ୍ଜୋଦାର ଏବଂ ହର୍ପା ଦେଖୁ, ମହେଞ୍ଜୋଦାର ହର୍ପାରେ ଅସଂଖ୍ୟ ମାତୃମୂର୍ତ୍ତିମାନ ଯେଉଁ ସେସବୁ ଆମକୁ ପ୍ରାପ୍ତ ହେଇଥିଲା, ସେଥିରୁ ଆମେ ଦେଖୁଛୁ ଯେ ଏ ଯେଉଁ ମାତୃପୂଜା ଇଏ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ରହିଛି। ତାପରେ କ୍ରମାନ୍ୱୟରେ ଏ ମାତୃପୂଜାଟା ବିଭିନ୍ନ ରୂପରେ, ବିଭିନ୍ନ ରଙ୍ଗରେ, ବିଭିନ୍ନ ଭାବରେ ଆମର ପୂଜା ହେଉଛି। ଯେମିତି ଭାବରେ ଆମେ ଦେଖନ୍ତୁ, ବେଦରେ ରହିଛି ଇଳା ସରସ୍ୱତୀ ମହି, ଏ ତିନି ଜଣ ହେଉଛନ୍ତି ଶକ୍ତିଙ୍କର ତ୍ରିବିଧ ରୂପ। ତେଣୁ ଗୋଟିଏ ରୂପରେ ସିଏ ଆମର କଣ୍ଠରେ ବାସ କରନ୍ତି, ସେ ହେଉଛନ୍ତି ସରସ୍ୱତୀ, ଯେ ଧନଧାନ୍ୟ ଆମକୁ ପ୍ରଦାନ କରନ୍ତି, ବା ପ୍ରଥମରେ ଦେବୀମାନେ ଥିଲେ ଶାକମ୍ବରୀ ଦେବୀ ତାଙ୍କୁ କୁହାଯାଉଥିଲା, ଅର୍ଥାତ୍ ସମସ୍ତ ଶସ୍ୟ ଉତ୍ପାଦନର ସେ ଥିଲେ ମୂଳାଧାର। ତେଣୁ ସିଏ ଥିଲେ ଦେବୀ ଶାକମ୍ବରୀ, ଯାହାଙ୍କୁ ବର୍ତ୍ତମାନ ଆମେ ମହାଲକ୍ଷ୍ମୀ ଭାବରେ ପୂଜା କରୁଛୁ। ଏବଂ ଯେତେବେଳେ ଧ୍ୱଂସ ଆସେ, ଯେମିତି ବାତ୍ୟା, ପ୍ରଳୟ ଇତ୍ୟାଦି ଆସେ, ତାକୁ ମଧ୍ୟ ଆମେ ସେହିପରି ଭାବରେ ମହାଶକ୍ତିଙ୍କର ଗୋଟେ ଧ୍ୱଂସ ରୂପ ଭାବରେ ଆମେ ତାଙ୍କୁ ପୂଜନ କରୁ। ଅର୍ଥାତ୍ ସମଗ୍ର ପୃଥିବୀରେ ଯେଉଁ କ୍ରିୟା ଏବଂ ପ୍ରକ୍ରିୟା ମାନ ପ୍ରଚଳିତ ରହିଛି, ଯେମିତି ଭାବରେ ଆମର କୁହାଯାଉଛି ଭଗବାନଙ୍କର ଇଚ୍ଛା ଶକ୍ତି, ମାୟା ଶକ୍ତି ଏବଂ କ୍ରିୟାଶକ୍ତି, ଏ ତ୍ରିବିଧ ଶକ୍ତି ହେଉଛନ୍ତି ସ୍ୱୟଂ ମହାମାୟା। ତେଣୁ ଏ ଯେଉଁ ତ୍ରିବିଧ ଶକ୍ତି ତାଙ୍କର ରହିଛି, ସେହି ଭାବରେ ଆମେ ତାଙ୍କୁ ପୂଜା କରୁ।

0: ଉତ୍କଳୀୟ ସଂସ୍କୃତିରେ କାଳକ୍ରମେ ଦୁର୍ଗାପୂଜା ଉତ୍ସବର ପ୍ରାବଲ୍ୟ ପରିଲକ୍ଷିତ, ତେଣୁ ଦୁର୍ଗାପୂଜା ବିଧାନ ବିକଶିତ ରୂପ ପରିଗ୍ରହ କରିଛି। ଓଡ଼ିଶାର ସମସ୍ତ ପୀଠମାନଙ୍କରେ ନୈଷ୍ଠିକତାର ସହିତ ଷୋଡ଼ଶ ଉପଚାରରେ ମହିଷାମର୍ଦ୍ଦିନୀ ମା ଦୁର୍ଗାଙ୍କୁ ଷୋଡ଼ଶ ଦିବସ ବ୍ୟାପୀ ଷୋଳ ପୂଜାର ବିଧି ମହାପାର୍ବଣ ରୂପ ଗ୍ରହଣ କରିଛି।
1: ଏ ଯେଉଁ ଷୋଳ ପୂଜା ଆମେ କରୁଛୁ, ଷୋଳ ଭାଗରେ ତାଙ୍କୁ ବିଭକ୍ତ କରୁଛୁ, କାରଣ ସେଇଟା ହେଉଛି ଗୋଟେ ଶାସ୍ତ୍ରୀୟ ରୂପ। ଆମେ ଦେବୀଙ୍କୁ ଗୋଟିଏ ଶାସ୍ତ୍ରୀୟ ରୂପ ଦଉଛେ, ଯେମିତି ଭାବରେ ସିଏ ଶସ୍ୟର ଦେବୀ, ସିଏ ଜଳର ଦେବୀ, ସିଏ ଆକାଶର ଦେବୀ। ଯେମିତି ଆକାଶର ଦେବୀ କହିଲେ ଆମେ ନକ୍ଷତ୍ର ମଣ୍ଡଳକୁ ବୁଝୁଛୁ, ତାରାମାନଙ୍କୁ ଯୋଡ଼ି ଦେଲେ ଗୋଟିଏ ମୂର୍ତ୍ତି ତିଆରି ହୁଏ, ଯାହାଙ୍କୁ ଆମେ କହୁ ସିଏ ହେଉଛନ୍ତି ତାରା ଦେବୀ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଆମର ଯେଉଁ ଜନ୍ମ କୁଣ୍ଡଳୀରେ ନକ୍ଷତ୍ରମାନଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି, ପ୍ରତ୍ୟେକ ନକ୍ଷତ୍ରଙ୍କର ଯେଉଁ ନାମ, ସେ ନାମ ହେଉଛି ସ୍ତ୍ରୀ ନାମ, ସେ କୌଣସି ନାମ ପୁରୁଷ ନାମ ନୁହେଁ। ଯେମିତି ମଘା, ଫାଲ୍ଗୁନି, ଚିତ୍ରା, ହସ୍ତା, ସମସ୍ତ ନକ୍ଷତ୍ରଙ୍କ ନାଁ ହେଉଛି ସ୍ତ୍ରୀ ନାମ। ତେଣୁ ଏମିତି ଭାବରେ ଅସଂଖ୍ୟ ଭାବରେ ଆମେ ସ୍ତ୍ରୀ ଶକ୍ତିଙ୍କୁ ପୂଜା କରୁ, କିନ୍ତୁ ଏତେ ଗୁଡ଼ାଏ ପୂଜା ତ ଆମେ କରିପାରିବୁନି। ତେଣୁ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ଆମେ କ'ଣ କରୁଛୁ ନା ତାଙ୍କୁ ଷୋଳ ଭାଗରେ ବିଭକ୍ତ କରୁଛୁ। ଷୋଳ ପୂଜାରୁ ପୁଣି ଆମେ ଯେଉଁ ନଅ ଦିନ ପୂଜା କରୁଛୁ, ଏଇ ନଅ ଦିନରେ ତାଙ୍କର ଯେଉଁ ନଅଟି ରୂପ, ଆମେ ସେଇ ନଅଟି ରୂପରେ ତାଙ୍କୁ ପୂଜା କରୁଛୁ। ଯେମିତି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡି, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। ଏଇ ଯେଉଁ ନଅ ଭାଗରେ ଆମେ ବିଭକ୍ତ କରୁ, ଏ ସବୁ ବିଶେଷ ରୂପ, ମାତୃଶକ୍ତି ଭିତରୁ ଏ ସମସ୍ତ ରୂପ, ରସ, ଗନ୍ଧ ସବୁ ନିର୍ଗତ ହେଉଛି। ଫଳରେ ଏ ଯେଉଁ ଷୋଳ ଦିନ ଯାକ ଆମେ ଯେଉଁ ପୂଜା କରୁଛେ, ଆମେ ଯେପରି ଭାବରେ ତାଙ୍କର ଗୋଟେ ବିରାଟ ପ୍ରଲମ୍ବିତ ରୂପ ଦେଖୁଛେ, ତାକୁ ତ ଏତେ ଭାବରେ ଆମେ ପୂଜା କରିପାରିବାନି, ତେଣୁ ତାକୁ ଷୋଳ ଦିନ ଭିତରେ ସୀମାବଦ୍ଧ କରିକି ରଖୁଛେ। ଇଏ ହେଲା ଆମର ଶାସ୍ତ୍ରୀୟ ଦର୍ଶନ।

ମା ଦୁର୍ଗାଙ୍କର ମହିମା ବର୍ଣ୍ଣନାତୀତ। ସେ ସ୍ୱୟଂ ପରମ ବ୍ରହ୍ମ, ସର୍ବଗୁଣାଧାର, ସୃଷ୍ଟି ପାଳନ ଓ ସଂହାର କର୍ତ୍ତୀ। ସେ ସର୍ବବ୍ୟାପିନୀ, ପ୍ରାଣୀ ଜଗତ ଯାହାଙ୍କଠାରୁ ସୃଷ୍ଟି ହୁଏ ଏବଂ ଯାହାଙ୍କଠାରେ ଲୀନ ହୁଏ, ତାଙ୍କର ରୂପ, ଗୁଣ ଓ ମହିମା ଅବର୍ଣ୍ଣନୀୟ।

0: ପ୍ରଚାର କଲୁ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା। ଆଜିର ବିଷୟ ଥିଲା ଷୋଳ ପୂଜାର ବିଶେଷତ୍ୱ। କାର୍ଯ୍ୟକ୍ରମଟି ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଉପସ୍ଥାପନାରେ ପଦ୍ମାବତୀ ଦ୍ୱିବେଦୀ, ସହଯୋଗିତା ଓମ୍ ପ୍ରକାଶ ବେହେରା।
1: ଶ୍ରୋତାବନ୍ଧୁ ଶୁଣିଲେ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା, ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଷୋଳ ପୂଜାର ବିଶେଷତ୍ୱ। ଏହାର ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ହରିଚନ୍ଦନ। ଆକାଶବାଣୀ ବ୍ରହ୍ମପୁର ସମ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8:45:42 କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ। ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଏବେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥା ଚିତ୍ର ଗୀତ ଏହି ବିଜ୍ଞାପନ ପରେ ପରେ।
2: ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ,
3: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
3: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
3: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ଟିପିଏସ୍ ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
1: ଓଡ଼ିଆ କଥାଚିତ୍ର ଗୀତର ପ୍ରଥମ ଗୀତଟି ଶୁଣନ୍ତୁ, ସୁରେଶ ୱାଡକର ଏବଂ ଲୀଲା ଘୋଷଙ୍କ କଣ୍ଠରେ ନେଇଛୁ ହିସାବ ନିକାଶ କଥାଚିତ୍ରରୁ।

ଗୀତଟି ଶୁଣୁଥିଲେ ଶିବବ୍ରତ ଦାସଙ୍କ ରଚନାରେ ଏବଂ ରଖାଲ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅକ୍ଷି ତୃତୀୟର ଏହି ଗୀତଟିକୁ ଗାଇଥିଲେ ତାନସେନ ସିଂ। ଏହି ଗୀତଟି ସହ ଶେଷ ହେଲା ଆମର ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ।

ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ

0: ହେବ ନାହିଁ। ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ POS ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ଦୁନିଆରେ ଆମେ ଦେଖୁଛେ ଆମେ ସମସ୍ତେ ପଦ ପ୍ରତିଷ୍ଠା ଅର୍ଥ ଲୋଭି ହୋଇଯାଇଛେ। ଅର୍ଥ ସର୍ବସ୍ୱ ହିଁ ଆମ ଜୀବନର ଆଶା ଏବଂ ଆକାଂକ୍ଷା ବନିଯାଇଛି, ନା କ'ଣ କହୁଛନ୍ତି? ମୁଁ ଠିକ୍ କହୁଛି ନା? ହଁ, ସତରେ ଆମେ ସମସ୍ତେ ନିଜର ନିଜସ୍ୱ ଧର୍ମକୁ ଭୁଲି ଯାଇଛେ। ତେବେ ସେ ଧର୍ମଟି କ'ଣ କହିଲେ? ସେ ଧର୍ମ ନୁହଁ ଯେ ଆମେ କେଉଁ ଜାତିରୁ କେଉଁ ଶ୍ରେଣୀରୁ ଆମେ ବିଲଙ୍ଗ କରୁଛେ, କିନ୍ତୁ ଧର୍ମ ହେଲା ସେଇ ଧର୍ମ ଯେଉଁ ଧର୍ମ କି ଆମକୁ ସୃଷ୍ଟିର ରଚୟିତା ଆମକୁ ଦେଇଥିଲେ, ଆଉ ସେ ଧର୍ମଟି ହେଉଛି ଆମର ନିଜସ୍ୱ ପ୍ରକୃତ ପରିଚୟ, ତାହା ହେଲା ମାନବିକତା। ଠିକ୍ କହିଲେ ନା? ଆମେ ସମସ୍ତେ ମାନବିକତା ଧର୍ମକୁ ଆମେ ଭୁଲି ଯାଇଛେ। ଏମିତିରେ କହିଲେ ଅତ୍ୟୁକ୍ତି ହେବନି ଯେ ମାନବିକତାର ଧର୍ମ ମୂଳପୋଛ ହୋଇଗଲାଣି ସମାଜରୁ, ବା ଲୁପ୍ତପ୍ରାୟ। ତେବେ ଏଇ ଯେଉଁ ଲୁପ୍ତପ୍ରାୟ ମାନବିକତା ଧର୍ମ ଆମେ ଦେଖୁଛେ, ଇଏ କ'ଣ ଆମର ସମାଜ ପାଇଁ ଠିକ୍ ପ୍ରଯୁଜ୍ୟ ନା ଭୁଲ କହିଲେ ଦେଖି? ଆଉ ଯଦି ଭୁଲ, ଆମେ କାହିଁ ତାକୁ ଠିକ୍ କରିବା ପାଇଁ ପ୍ରୟାସ କରୁନାହିଁ? କାହିଁକି ନା, ଏ କୌଣସି ଗୋଟିଏ ବ୍ୟକ୍ତି ବିଶେଷର କାମ ନୁହଁ, ଏ ହେଉଛି ସାରା ଜନସମାଜର କାମ, ଯାହାକି ଆମେ ନିଜ ନିଜଠାରୁ ଆରମ୍ଭ କରିବାର ଆବଶ୍ୟକତା ରହିଛି। ତେଣୁ ହିଁ ତ କୁହାଯାଏ, ସ୍ୱପରିବର୍ତ୍ତନରେ ବିଶ୍ୱ ପରିବର୍ତ୍ତନ। ଶୁଣିବା ପରବର୍ତ୍ତୀ ଗୀତଟି ନେଇଛି ଅନୁରୋଧ କଥାଚିତ୍ରରୁ।

ମଣିଷ ଜୀବନର ସବୁଠାରୁ ବଡ଼ ପରିଚୟ ତାର ଧନ ପଦ ପ୍ରତିଷ୍ଠା କିମ୍ବା ଶିକ୍ଷା ନୁହେଁ, ବରଂ ତାର ସତ ପରିଚୟ ହେଉଛି ତା ପାଖରେ ଏବଂ ତା ଭିତରେ ରହିଥିବା ମାନବିକ ମୂଲ୍ୟବୋଧ। ଅନ୍ୟର ଦୁଃଖରେ ଦୁଃଖୀ ହେବା, ଅନ୍ୟର ଆନନ୍ଦରେ ଆନନ୍ଦିତ ହେବା ଏବଂ ଆବଶ୍ୟକତାର ସମୟରେ ନିଃସ୍ୱାର୍ଥ ଭାବରେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇ ପାରିବା, ଏହା ହିଁ ହେଉଛି ମାନବିକତାର ମୂଳ ଧର୍ମ। ଶୁଣିବା ପରବର୍ତ୍ତୀ ଗୀତଟି ନେଇଛି ପୂଜା ଫୁଲ କଥାଚିତ୍ରରୁ, ଗାଇଛନ୍ତି ଅନୁରାଧା ପଡ଼ୱାଲ।

ଗୀତଟି ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ହେନାରୁ ନକ୍ସଲାଲ ପୁରୀଙ୍କ ସଙ୍ଗୀତ ରଚନାରେ। ସଙ୍ଗୀତ ନିର୍ଦ୍ଦେଶନା ରବୀନ୍ଦ୍ର ଜୈନ ଏବଂ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ହିନ୍ଦୀ କଥାଚିତ୍ର ୟାରାନାରୁ ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି।

0: ଭାଇ ଆଉ ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
2: ପରବର୍ତ୍ତୀ ଗୀତଟି ଶୁଣୁଛନ୍ତି ଗୋଟେ ଶୁଆ ଗୋଟେ ଶାରୀରୁ, ଗାଇଛନ୍ତି ଉଦିତ ନାରାୟଣ ଓ ଇରା ମହାନ୍ତି।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ହଁ ଶ୍ରୋତା ବନ୍ଧୁ, ମାନବିକତା ପାଇଁ ଆମକୁ କିଛି ବଡ଼ କରିବାର କୌଣସି ଆବଶ୍ୟକତା ନାହିଁ, ବରଂ ଛୋଟ ଛୋଟ ଭଲ କାମ ଓ ନିର୍ମଳ ହୃଦୟ ହିଁ ଆମର ମାନବିକ ମୂଲ୍ୟବୋଧକୁ ଦର୍ଶାଇବାରେ ଆମକୁ ସହାୟକ ହୋଇଥାଏ। ମଣିଷ ହେବା ସହଜ, କିନ୍ତୁ ପ୍ରକୃତ ମାନବ ହେବା ଏକ ସାଧନା ବା ଏକ ବ୍ରତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁ ସମାଜରେ ପରସ୍ପର ପ୍ରତି ଦୟା, ସହାନୁଭୂତି, ସମ୍ମାନ ଓ ସହଯୋଗ ରୁହେ, ସେହି ସମାଜ ହିଁ ପ୍ରକୃତ ଅର୍ଥରେ ସଭ୍ୟ ସମାଜ ବୋଲି ଆମେ କହିବା। ତେଣୁ ଆମ ଜୀବନର ପ୍ରତ୍ୟେକ କ୍ଷଣରେ ମାନବିକତାକୁ ଜୀବନର ମୂଳ ମନ୍ତ୍ର କରିବା ଉଚିତ, କାରଣ ମଣିଷର ହୃଦୟରେ ଯେତେବେଳେ ମାନବିକତା ଜାଗ୍ରତ ହୁଏ ସେତେବେଳେ ସାରା ପୃଥିବୀ ସୁନ୍ଦର ଲାଗେ, ଶାନ୍ତିମୟ ଓ ମଙ୍ଗଳମୟ ହୋଇଉଠେ। ତେବେ ଆମ ସମସ୍ତଙ୍କର ନିଜସ୍ୱ ଧର୍ମ ମାନବିକତା ହିଁ ହେଉ, ଏହି ଆଶା ରଖି ଏହି ସଂକଳ୍ପ ନେଇ ଆଜିର ଗୀତାଞ୍ଜଳିର ଶେଷ ଗୀତଟି ଶୁଣାଉଛି। ନେଇଛୁ ଦିଲ୍ କଥା ଚିତ୍ରରୁ, ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଓ ଉଦିତ ନାରାୟଣ।

ଉଦିତ ନାରାୟଣ ଏବଂ ଅନୁରାଧା ପୌଡ଼ୁଆଳଙ୍କ କଣ୍ଠରେ ଦିଲ୍ କଥା ଚିତ୍ରର ଏହି ଗୀତଟି ସହ ଶେଷ ହେଲା ଆମର ଗୀତାଞ୍ଜଳି କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମର ଷ୍ଟୁଡ଼ିଓ ଘଡ଼ିରେ ଦିନ 11:50। ଏବେ ଆସନ୍ତୁ ଶୁଣିବା ଲୋକଗୀତ କ୍ରମରେ ଅର୍ଜୁନ ସୁଭଦ୍ରା ପରିଣୟର 3ୟୋଦଶତମ ଭାଗ। ପରିବେଷଣ କରିଛନ୍ତି ସନ୍ତୋଷ କୁମାର ପାଢ଼ୀ ଏବଂ ସାଥୀ।

0: ଆଜ୍ଞା
1: ବାରକ୍ଷକ
0: ମରିଯିବେ ଆଜ୍ଞା
1: ମରିଯାଉ ମରିଗଲେ ମଧ୍ୟ ମୋର ଦୁଃଖ ନାହିଁ
0: ଗ୍ରହଣ କର ଆଜ୍ଞା
1: ନା ରେ ଦାରକ୍ଷକ
0: ବୋଲେ ଯେତେ ଯାହା ହେଲେ ମଧ୍ୟ ଗ୍ରହଣ କରିବନି
1: ନା ତେବେ ମୁଁ କହୁଛି ଶୁଣ
0: କହିବେ କଣ
1: ବେଶ
0: କଣ କଣ କହିବେ ଆଜ୍ଞା
2: ଯଦୁବଂଶ କଳଙ୍କିନୀ କହୁ କାହିଁ।

0: ମହାପ୍ରଭୁ
1: ମୁଁ ନିଷ୍କଳଙ୍କ ବଂଶରେ ଜନ୍ମ ଗ୍ରହଣ କରି
0: ନିଷ୍କଳଙ୍କ ବଂଶରେ ଜନ୍ମ ଗ୍ରହଣ କରି
1: ଏପରି କଳଙ୍କିନୀ ସ୍ତ୍ରୀକୁ ମୁଁ କଦାପି ଗ୍ରହଣ କରିବି ନାହିଁ।
0: ଓହୋ, ତାହେଲେ ଆପଣ ସୁଭଦ୍ରାଙ୍କୁ ଗ୍ରହଣ କରିବେ ନାହିଁ?
1: ନା,
0: କାହିଁକି ଆଜ୍ଞା?
1: ସେ ହେଉଛନ୍ତି ଗୋଟେ କଳଙ୍କିନୀ।
0: ଓହୋ, ସୁଭଦ୍ରା ହେଉଛି କଳଙ୍କିନୀ।
1: ବେଶ,
0: ଆପଣଙ୍କର
1: ନିଷ୍କଳଙ୍କ ବଂଶ
0: ବୋଲେ ଆପଣଙ୍କ ବଂଶରେ ଆଜ୍ଞା
1: ଦାରେକ୍ଷକ
0: ଏ ପୃଥିବୀରେ ବିନା କଳଙ୍କରେ କେହି ମଧ୍ୟ ଜନ୍ମ ହେଇନାହାନ୍ତି। ଆଜ୍ଞା,
1: କଣ ହେଲା?
0: ହଇ ହେ ବାବୁ, ଆପଣ କହିଲେ ସୁଭଦ୍ରା ହେଉଛି କଳଙ୍କିନୀ,
1: ସେ ହେଉଛନ୍ତି କଳଙ୍କିନୀ,
0: ଆପଣଙ୍କର ହେଉଛି ନିଷ୍କଳଙ୍କ ବଂଶ।
1: ବେଶ,
0: ହଇ ହେ, ତମର ସାତ ପୁରୁଷରୁ ଦାଙ୍ଗୁ ଭିଡ଼ିକିରି ଅଛି, କହ ବୋଲେ କହିବି। ଆଜ୍ଞା, ଆପଣଙ୍କର ସାତ ପୁରୁଷରୁ ଆଜ୍ଞା କଳଙ୍କ ଅଛି,
1: ଆମ ବଂଶରେ କଳଙ୍କ ଅଛି,
0: ଲେଖା ହେଇଛି ଶ୍ଳୋକ କୌମୁଦିକିରେ। ଆଜ୍ଞା,
1: ଶାସ୍ତ୍ର ଉପରେ କହିବୁ ତ?
0: ଶାସ୍ତ୍ର ଉପରେ ଆଜ୍ଞା ଲେଖା ହେଇଛି। ଆଜ୍ଞା,
1: ଆଚ୍ଛା ତେବେ କହ।
0: କହୁଛି ଆଜ୍ଞା, ଟିକେ ଶୁଣନ୍ତୁ। ଖ୍ୟାତ ଶକ୍ର ଭଗାଙ୍ଗ ବିଧୁରୁ ବିମଳିନଂ ମାଧବ ଗୋପେ ଜାତ। ଆଜ୍ଞା, ଖ୍ୟାତ ଶକ୍ର ଭଗାଙ୍ଗ ବିଧୁରୁ ବିମଳିନଂ ମାଧବ ଗୋପେ ଜାତ। ବ୍ୟାସ ମଛ ଦରିଏଶ ଲବଣ ଦଳଧି ପାଣ୍ଡବ ଜାର ଜାତକା। ଆଜ୍ଞା, ମୁଁ କହୁନି ଆଜ୍ଞା, ଶ୍ଳୋକ ଯାହା ଲେଖା ହେଇଛି ମୁଁ ସେଇଟା କହୁଛି। ବ୍ୟାସ ମଛ ଦରିଏଶ ଲବଣ ଦଳଧି ପାଣ୍ଡବ ଜାର ଜାତକା। ବେଶିଆ ପୁତ୍ର ବଶିଷ୍ଠ କୁର୍ମୀ ରୁଧିର ଦମା ସର୍ବଭକ୍ଷ ଉଦାସ ରୁଦ୍ର ପ୍ରେତାଧିକାରୀ ତ୍ରିଭୁବନ ବିଜୟୀ। ହା ହେ କଶୋଦ ସେ।

0: ଆଜ୍ଞା
1: ବାରେ ଠକ
0: ଖ୍ୟାତ ଶକ୍ର ଭଗାଙ୍ଗ, ଶକ୍ର ବୋଲନ୍ତି କି ଇନ୍ଦ୍ର, ଭଗ ବୋଲନ୍ତି ଜୋନି, ଆପଣଙ୍କର ବାପା ଇନ୍ଦ୍ରଙ୍କର ଅଙ୍ଗରେ ସହସ୍ରୀ ଜୋନି ହେଇଛି ଆଜ୍ଞା, ଆପଣଙ୍କ ବାପାଙ୍କ ଠାରେ ଅଛି ଆଜ୍ଞା କଳଙ୍କ, ଆପଣଙ୍କର ଗୋସେଇ ବାପାଙ୍କ ଠାରେ ମଧ୍ୟ କଳଙ୍କ ଅଛି, ଆପଣଙ୍କର ପଣି ଗୋସେଇ ବାପାଙ୍କ ଠାରେ ମଧ୍ୟ କଳଙ୍କ ଅଛି, ସାତ ପୁରୁଷରୁ ଅଛି ଆଜ୍ଞା। ପ୍ରଥମରେ ଆପଣଙ୍କର ବାପା ଇନ୍ଦ୍ରଙ୍କ ପାଖରେ କିପରି କଳଙ୍କ ଅଛି, ପ୍ରଥମରେ ଆପଣଙ୍କ ବାପାଙ୍କର କଥାଟା କହୁଛି ଆଜ୍ଞା, ଟିକେ
1: ଆମ ବାପାଙ୍କ ଠାରେ କଳଙ୍କ
0: ଆଜ୍ଞା ଆଜ୍ଞା କହୁଛି ଆଜ୍ଞା, ଲକ୍ଷ୍ୟ କର।

0: ଆପଣଙ୍କର ବାପା ହଉଛନ୍ତି ସ୍ୱର୍ଗାଧିପତି ଇନ୍ଦ୍ର।
1: ସ୍ୱର୍ଗାଧିପତି ଇନ୍ଦ୍ର ବୋଲି ଆମ ବାପାକୁ ସମସ୍ତେ ଜାଣିଛନ୍ତି।
0: କିନ୍ତୁ ଆପଣଙ୍କର ବାପାଙ୍କର ଗୁଣଟା ଆଜ୍ଞା କହୁଛି, ଶୁଣ।
1: ଗୁଣ?
0: ଆପଣଙ୍କର ବାପା ଇନ୍ଦ୍ର ଗୁରୁ ଗୌତମ ଋଷିଙ୍କ ନିକଟକୁ ପାଠ ପଢ଼ିବାକୁ ଯାଇଥିଲେ ବୋଲି ଆପଣଙ୍କର ବାପାଙ୍କର ପାଠ ପଢ଼ିବାକୁ ଲକ୍ଷ୍ୟ ନାହିଁ। ଗୁରୁ ଗୌତମ ଋଷିଙ୍କର ସ୍ତ୍ରୀ ହେଉଛନ୍ତି ଅହଲ୍ୟା, ଅତ୍ୟନ୍ତ ସୁନ୍ଦରୀ। କେବଳ ଗୁରୁ ମା ଉପରେ ଲକ୍ଷ୍ୟଟା ପକେଇକିରି ଗୁରୁ ମାଙ୍କୁ ହରଣ କରିବା ଉଦ୍ଦେଶ୍ୟରେ ଆଜ୍ଞା ତମ ବାପା ପାଠ ପଢ଼ିବ ବୋଲିକି ବାହାନା କରିକି ଯାଇଥିଲେ।
1: କ'ଣ ହେଲା
0: ଆଜ୍ଞା? କାହିଁକି ବୋଲେ ଆର ଗୋଟେ କାରଣ ଅଛି ଆଜ୍ଞା।
1: କ'ଣ?
0: ଅହଲ୍ୟା ହେଉଛନ୍ତି ବ୍ରହ୍ମାଙ୍କର ମାନସ କନ୍ୟା। ବ୍ରହ୍ମା ମନୁର୍ଜାତ କରିଥିଲେ ଅହଲ୍ୟାଙ୍କୁ, ଅପୂର୍ବ ସୁନ୍ଦରୀ। ସେ ଅହଲ୍ୟାଙ୍କ ରୂପ ଦେଖି ତୁମ ବାପା ଇନ୍ଦ୍ର ଦେବତା, ସୂର୍ଯ୍ୟ ଦେବତା, ଗୌତମ ଋଷି ତିନି ଜଣ ଯାଗଲେ ବିବାହ ହେବା ପାଇଁ ବୋଲିକିରି। ହେଲେ ବ୍ରହ୍ମା ଦେଖିଲେ ଗୋଟିଏ ଝିଅକୁ ତିନିଟା ବର, କାହାକୁ ଦେବି କାହାକୁ ନାହିଁ କରିବି। ବ୍ରହ୍ମା କ'ଣ କଲେ, ତିନି ଜଣଙ୍କୁ କହିଲେ ତମେ ତିନି ଜଣ ଜାଗା ଯିବ ବ୍ରହ୍ମାଣ୍ଡ ବୁଲିବା ପାଇଁ। ଯିଏ ପ୍ରଥମରେ ସାରା ବ୍ରହ୍ମାଣ୍ଡ ବୁଲିକିରି ଆସିବ ସିଏ ମୋ ଝିଅ ଅହଲ୍ୟାକୁ ବିବାହ କରିବ। ଆପଣଙ୍କର ବାପା ଯେମିତି ଶୁଣିଦେଲେ ସାଙ୍ଗେ ସାଙ୍ଗେ ଐରାବତ ହସ୍ତି ଚଢ଼ିକିରି ବାହାରିଲେ ବ୍ରହ୍ମାଣ୍ଡ ବୁଲିବା ପାଇଁ। ବୋଲେ ତମ ବାପାଙ୍କର ଲକ୍ଷ୍ୟଟା କ'ଣ, ମୁଁ ପ୍ରଥମରେ ବୁଲିକିରି ପଳେଇ ଆସିବି, ଅହଲ୍ୟାକୁ ବିବାହ କରିବି ବୋଲି ତମ ବାପାଙ୍କର ଲକ୍ଷ୍ୟଟା। ତାପରେ ରହିଲେ ସୂର୍ଯ୍ୟ ଦେବତା, ସିଏ ମଧ୍ୟ ସପ୍ତଶ ବାହନ ଜଣେ, ସିଏ ମଧ୍ୟ ବ୍ରହ୍ମାଣ୍ଡ ବୁଲିବାକୁ ଗଲେ। ତା ପଛକୁ ରହିଲେ ଗୌତମ ଋଷି, ଇଏ ବିଚାର କଲେ ମୁଁ ତ ବାବା ଜିଲ୍ଲୁ, ମୋର ହାତୀ ଅଛି ନା ଘୋଡ଼ା ଅଛି, ମୁଁ କ'ଣ କୁଆଡ଼େ ଯିବି କି। ଗୌତମ ଋଷି କୁଆଡ଼େ ଗଲେନି, ଇଏ କ'ଣ କଲେ ବ୍ରହ୍ମାଙ୍କର ଯେଉଁ ଆସନ, ଯେଉଁ ପୀଠ ସ୍ଥଳୀ ଚାରିପାଖା, ସେ କ'ଣ କଲେ ବୁଲିକିରି ପଳେଇ ଆସିଲେ। ବୋଲେ ବାପା ବୁଲିକିରି ପଳେଇ ଆସିଲେ, କ'ଣ ନା ବ୍ରହ୍ମାଣ୍ଡ ପରିକ୍ରମା କରିବା ଯାହା, ବ୍ରହ୍ମାଙ୍କୁ ପରିକ୍ରମା କରିବା ତାହା। ବ୍ରହ୍ମା ବିଚାର କଲେ ଏଇଟା ସତ କଥା ଆଗା, ଏଣୁକରି ସେ କ'ଣ କଲେ, ଅହଲ୍ୟାଙ୍କୁ ଗୌତମ ଋଷିଙ୍କୁ ବିବାହ କରିଦେଲେ। ଗୌତମ ଋଷି ଅହଲ୍ୟାଙ୍କୁ ବିବାହ ଆଶ୍ରମକୁ ଧରି ଚାଲିଗଲେ। କେତେ ଦିନ ପରେ ତମ ବାପା ଇନ୍ଦ୍ର ଦେବତା, ତା ପଛରେ ସୂର୍ଯ୍ୟ ଦେବତା ବୁଲି ବୁଲି ଆସିଲେ। ହେଲେ ଦେଖିଲେ ଗୌତମ ଋଷି, ସେତେବେଳକୁ ଗୌତମ ଋଷିଙ୍କର ବିବାହ କାର୍ଯ୍ୟ ସରିକିରି ଦଶକର୍ତ୍ତା ସରିଗଲାଣି, ଦଶକର୍ତ୍ତା ପାଳି ସରିଗଲାଣି। ତମ ବାପା ତ ଖାଲି ବାଡ଼େଇ ପିଟି ହେଲେ, କେତେ କଥା ହେଲା, ଏତେ ପରିଶ୍ରମ କରିକିରି ସାରା ବ୍ରହ୍ମାଣ୍ଡ ବୁଲିକିରି ଆସିଲି, ହେଲେ ମଧ୍ୟ ମୋର ଲକ୍ଷ୍ୟଟା ପୂର୍ଣ୍ଣ ହେଲାନି। ହେଲେ ମୁଁ ଯେଉଁ ଅହଲ୍ୟାଙ୍କ ଉପରେ ଲକ୍ଷ୍ୟଟା ରଖିଛି, କେମିତି ହେଲେ ମଧ୍ୟ ଅହଲ୍ୟାଙ୍କ ପାଖରେ ମୋର ଲକ୍ଷ୍ୟଟା ପୂର୍ଣ୍ଣ କରିବି ବୋଲି ଭାବି ବିଦ୍ୟା ଶିକ୍ଷା ପାଠ ପଢ଼ିବି ବୋଲି କ'ଣ କଲେ, ଗୌତମ ଋଷିଙ୍କ ପାଖରେ ରହିକିରି ପାଠ ପଢ଼ିଲେ। କିନ୍ତୁ ପାଠ ପଢ଼ିବା ଲକ୍ଷ୍ୟ ନାହିଁ, ଲକ୍ଷ୍ୟଟା ଅଛି ଅହଲ୍ୟାଙ୍କ ଉପରେ।

0: ଆଜ୍ଞା
1: ଦୂତା,
0: ଗୌତମ ଋଷିଙ୍କ ପାଖରେ ରହିକି ତମ ବାପା ପାଠ ପଢ଼ିଲେ, ହେଲେ ପାଠ ପଢ଼ିଲେ ସିନା, କିନ୍ତୁ ଦେଖିଲେ ଗୌତମ ଋଷି ଚିନ୍ତା କଲେ ଯେ ପ୍ରକୃତରେ ଇନ୍ଦ୍ରର ପାଠ ପଢ଼ିବା ଲକ୍ଷ୍ୟ ନାହିଁ, ଇଏ ମନ୍ଦ ଉଦ୍ଦେଶ୍ୟ ରଖିରେ ଆସିଛି ବୋଲି ଜାଣିଦେଲେ ଗୌତମ ଋଷି। ଇଏ ଯେଉଁ ସମୁଦ୍ର କୂଳକୁ ତପସ୍ୟାକୁ ଯାଆନ୍ତି, ଗୌତମ ଋଷି କ'ଣ କରନ୍ତି, ଅହଲ୍ୟାଙ୍କର ଆତ୍ମାଟାକୁ ସାଥିରେ ଧରିକି ଚାଲିଯାଉଥାନ୍ତି। ଆଜ୍ଞା, ପୁଣି ଆଉ ଥରେ ତପସ୍ୟାରୁ ଆସିଲେ ଆତ୍ମାଟାକୁ ଅହଲ୍ୟାଙ୍କର ଶରୀରରେ ଛାଡ଼ୁଥାନ୍ତି। ହେଲେ ଇନ୍ଦ୍ର ବିଚାର କଲେ, ମୁଁ କ'ଣ ପାଠ ପଢ଼ିବାକୁ ଆସି, ମୁଁ ଯେଉଁ ଲକ୍ଷ୍ୟ କରି ଆସିଲି ତ ଆତ୍ମାଟାକୁ ଧରି ପଳାଉଛନ୍ତି, କ'ଣ କରିବି ବୋଲି ବିଚାର କଲେ, ସୂର୍ଯ୍ୟଦେବତାଙ୍କୁ ସାଥି କଲେ। ହେଲେ ଇନ୍ଦ୍ରଙ୍କର କଥାରେ ସୂର୍ଯ୍ୟ ମଧ୍ୟ ସାଥି ହେଲେ। ସୂର୍ଯ୍ୟ ଅହଲ୍ୟାଙ୍କର ଦେହରେ ଆତ୍ମା ହେଇକିରି ବସିଲେ ଇନ୍ଦ୍ର ହରଣ କରନ୍ତି, ଇନ୍ଦ୍ର ଆତ୍ମା ହେଇକିରି ବସିଲେ ସୂର୍ଯ୍ୟ ହରଣ କରନ୍ତି। ଏମିତି ଚାଲିଲା।

0: ପିଲାଦିକି ଧରି ଫିଙ୍ଗିଦେଲେ ବୋଲି ଯଦି ମୋର ସୁର ଜନ୍ମ ହେଇଥିବ ତାହେଲେ ଏ ରୂପ ଧରିକିରି ଆସିବ, ଯଦି ତୁମେ ଜାରଜ ସନ୍ତାନ ତାହେଲେ ମର୍କଟ ମୁଖ ହେଇଯାଅ। ଏଣୁକରି ପିଲାଦିଟା ସମୁଦ୍ରରେ ଭାସିକିରି ମାଙ୍କଡ଼ ମୁଖ ହେଇକିରି ଗଲେ। ଖଡ଼ଗଦ ରାଜା କିସ୍କିନ୍ଦା ରାଜା ସ୍ନାନ କରୁଥିଲେ, ଦେଖିଲେ ପିଲାଦିଟା ଭାସୁଛି, ତାଙ୍କୁ ନେଇକରି ସେ ପୁଅ କରି ପାଳିଲେ, ତାଙ୍କ ନାଁ ଦେଲେ ବାଳୀ ଆଉ ସୁଗ୍ରୀବ। ହେଲେ ଏଣେ ଅଞ୍ଜନା ଯେତେବେଳେ ଅହଲ୍ୟା ଜାଣିଲେ ଯେ ଅଞ୍ଜନାଙ୍କ ଯୋଗୁଁ ମୋର ପିଲାଦିଟା ମାଙ୍କଡ଼ ମୁଖ ହେଲେ, ସେ ମଧ୍ୟ ଅହଲ୍ୟା ଅଞ୍ଜନାଙ୍କୁ ଅଭିଶାପ ଦେଲେ ଅହଲ୍ୟା ଯେ ତୋ ଯୋଗୁଁ ମୋର ପୁଅ ଦୁଇଟା ମାଙ୍କଡ଼ ମୂର୍ଖ ହେଲେ, ଏଣୁ ମୁଁ ମଧ୍ୟ ବିଶ୍ୱାସ ଦେବି ତୋ ଗର୍ଭରୁ ଯେଉଁ ପୁଅଟା ଜନ୍ମ ହେବ ସେ ମଧ୍ୟ ମର୍କଟ ମୁଖ ହେଇକିରି ଜନ୍ମ ହେବ। ଏଣୁକରି ଅଞ୍ଜନା ବିଚାର କଲେ, ମୁଁ ବିବାହ କଲେ ସିନା ମୋର ପୁଅ ମର୍କଟ ହେଇକିରି ଜନ୍ମ ହେବ, ତେଣୁ ସେ ବିବାହ ନହେଇକିରି ତପସ୍ୟା କରୁଥିଲି ବସିକିରି ଆଜ୍ଞା। କିନ୍ତୁ ପବନ ଦତ୍ତ ଶିବଙ୍କର ବୀର୍ଯ୍ୟ ଅଞ୍ଜନାଙ୍କୁ ଦେବାରୁ ସେହି ଅଞ୍ଜନାଙ୍କ ଗର୍ଭରୁ ପୁଣି ହନୁମାନ ମଧ୍ୟ ଜନ୍ମ ହେଇଛନ୍ତି ଆଜ୍ଞା। ହେଲେ ଏହିପରି ଆପଣଙ୍କର ବାପା ଯେତେବେଳେ ଇନ୍ଦ୍ର ଏହି କର୍ମ କରିବାର ଗୌତମ ଋଷି ଜାଣିଲେ, ଆପଣଙ୍କର ବାପାକୁ ଅଭିଶାପ ଦେଲେ ଆଉ ଅହଲ୍ୟାକୁ ମଧ୍ୟ ଅଭିଶାପ ଦେଲେ।
1: କ'ଣ ବୋଲି
0: ଅହଲ୍ୟାକୁ କ'ଣ ବୋଲି ଅଭିଶାପ ଦେଲେ? ଦେଖ ନାରୀକୁ ବିହିଲେ ଶ୍ୟାପ ହୁଅ ବୋଲି ଶିଳା ରୂପ, ଆଜ୍ଞା ନାରୀକୁ ବିହିଲେ ଶ୍ୟାପ ହୁଅ।

0: ଆଜ୍ଞା
1: ଦୂତ,
0: ଗୌତମ ଋଷି ଅହଲ୍ୟ ଗଭୀଷ୍ୟା ବଦଳେ ବୋଲେ ପରପୁରୁଷ ସହିତ ମାଦି ତୋର ଶରୀର ପବିତ୍ର ହୋଇଗଲା, ଏଣୁକରି ତୁ ପଥର ହୋଇକରି ଏ ସ୍ଥାନରେ ପଡ଼ିଥିବୁ। ପ୍ରଭୁ ରାମଚନ୍ଦ୍ରଙ୍କର ପଦଧୂଳି ପଡ଼ିଲେ ତୁ ପଥରରୁ ମୁକ୍ତି ପାଇବୁ। ତାପରେ ଗୌତମ ଋଷି ଆପଣଙ୍କର ବାପା ଇନ୍ଦ୍ରଙ୍କ ଅଭିଶାପ ଦେଲେ।
1: କ'ଣ ବୋଲି
0: ଅଭିଶାପ ଦେଲେ? ତୋ ବାପାକୁ ଶାପ ଦେଲେ, ଅଙ୍ଗେ ଜୋନି ଲଭ।

0: ଆଜ୍ଞା
1: ଦୂତ,
2: ଗୌତମ ଋଷି ଇନ୍ଦ୍ରଙ୍କୁ ଅଭିଶାପ ଦେଲେ, ଯୋ ଜନୁ ଲୋଭ କରି ଗୁରୁମାଙ୍କୁ ହରଣ କଲୁ, ଏଣୁ କରି ତୋ ଅଙ୍ଗରେ ସହସ୍ରେ ଜୋନି ହୋଇଯାଉ, ତମ ବାପାଙ୍କୁ ଅଘୋର ଲଜ୍ଜା ହେଲା, ଶରୀର ସର୍ବାଙ୍ଗ ଶରୀର ଜୋନିରେ ପରିପୂର୍ଣ୍ଣ ହୋଇଗଲା।

0: ଆଜ୍ଞା
1: ଡାଇରେକ୍ଷକ
0: ଆପଣଙ୍କର ବାପାଙ୍କୁ ଅଘୋର ଲଜ୍ଜା ହେଲା, ସେ କ'ଣ କଲେ ମାନସରୋବର ଭିତରେ ଯାଇକି ଲୁଚିକି ରହିଲେ, ଯଦି ବାହାରେ ବୁଲିଲେ ଲୋକେ ଦେଖିବେ ଲଜ୍ଜା କଥା। ହେଲେ ଦେବତାମାନେ ସଭା କଲେ, ଦିନେ ଗଲା, ଦୁଇ ଦିନ ଗଲା, ଚାରି ଦିନ ଗଲା, ଦେଖିଲେ ଯେ ଦେବତାମାନେ ଇନ୍ଦ୍ର ଆଉ ସଭାକୁ ଆସୁନାହାନ୍ତି। ହେଲେ ତମ ବାପା ଇନ୍ଦ୍ର ହେଉଛନ୍ତି ଦେବତାମାନଙ୍କର ସଭାପତି, ସଭାପତି ନଥିଲେ ସଭା କାର୍ଯ୍ୟ ହେବନି। ଏଣୁ ଦେବତାମାନେ ଖୋଜିଲେ, ଦେଖିଲେ ଇନ୍ଦ୍ର ମାନସରୋବର ଭିତରେ ଲୁଚିକି ରହିଛନ୍ତି। ହେଲେ ଯେତେବେଳେ ଡାକିଲେ, ଦେଖିଲେ ଯେ ଇନ୍ଦ୍ରଙ୍କର ଅଙ୍ଗରେ ସହସ୍ରେ ଜନି। ଦେବତାମାନେ ପଚାରିଲେ, ହେ ଇନ୍ଦ୍ର ଦେବତା ଗୁଡ଼ାକ, ଏ ଆପଣଙ୍କର ଶରୀର ସବୁ କେମିତି ହେଲା? ଇନ୍ଦ୍ର କହିଲେ, ଗୌତମ ଋଷିଙ୍କ ପାଖକୁ ପାଠ ପଢ଼ିବାକୁ ଯାଇଥିଲି, ଗୁରୁମାକୁ ହରଣ କଲି, ଏଣୁକରି ଗୌତମ ଋଷି ମୋତେ ଅଭିଶାପ ଦେଲେ। ଦେବତାମାନେ କ'ଣ କଲେ, ତୁମ ବାପାଙ୍କୁ ଧରି ଗୌତମ ଋଷିଙ୍କ ନିକଟକୁ ଗଲେ। ଗୌତମ ଋଷିଙ୍କର ପାଦ ତଳେ ତୁମ ବାପା ଇନ୍ଦ୍ର ଯେତେବେଳେ

0: ଆଜ୍ଞା
1: ଦାରିରେକ୍ଷକ
0: ଗୌତମ ଋଷି କହିଲେ ମୁଁ ଯେଉଁ ଅଭିଶାପ ଦେଇଛି ମୋର ତ ଅଭିଶାପ ଅନ୍ୟଥା ହେବନି, ମୁଁ ଯେଉଁ ସହସ୍ରେ ଜୋନି ବୋଲିକିରି କହିଛି ସହସ୍ର ଆଖି ହେଇଯାଉ, ତାପରେ ତୁମ ବାପାଙ୍କର ଦେହରେ ସହସ୍ର ଜୋନି ବଦଳରେ ସହସ୍ର ଆଖି ହେଲା, ଏଣୁକରି ଆପଣଙ୍କର ବାପାଙ୍କର ନାଁ ହେଲା ସହସ୍ରାକ୍ଷ, ଆପଣଙ୍କର ବାପାଙ୍କଠାରେ ମଧ୍ୟ କଳଙ୍କ ଅଛି। ଆଜ୍ଞା ଆପଣଙ୍କର ଗୋସେଇଁ ବାପା ହେଉଛନ୍ତି ବେଦବ୍ୟାସ ଋଷି। ଜେମାମଣି ଏ ମା, ଅର୍ଜୁନଙ୍କର ଗୋସେଇଁ ବାପା କିଏ ଜାଣିଛ ମା? କିଏ ସେ କହିଲ ମା?
2: ବେଦବ୍ୟାସ ଋଷି।
0: କିନ୍ତୁ ତାଙ୍କର ପ୍ରକୃତ ନାଁଟା ବେଦବ୍ୟାସ ନାହିଁ ମା?
2: ନା ନା।
0: ଆଚ୍ଛା ବେଦବ୍ୟାସ ଋଷିଙ୍କର ବାଲ୍ୟ ନାଁଟା କଣ କହିପାରିବ ମା?
2: କୃଷ୍ଣଦୋପାୟନ।
0: କୃଷ୍ଣଦୋପାୟନ, କିନ୍ତୁ ପରେ ନାଁଟି ହେଲା ବେଦବ୍ୟାସ।
2: ଆଚ୍ଛା
0: କାହିଁକି ବେଦବ୍ୟାସ ବୋଲି ନାଁଟି ହେଲା ଜାଣିଛ ନା?
2: କାହିଁକି
0: ନା, ବ୍ୟାସର ଅର୍ଥ ହଉଛି ଭାଗ, ବେଦଗୁଡାକ ଏକାଠି ହେଇକି ଥିଲା, ସେ ବେଦଟାକୁ ଭାଗ କରିଥିବା ଯୋଗୁଁ ନାଁ ହେଲା ବେଦ
2: ବ୍ୟାସ,
0: ବେଦବ୍ୟାସ। ଆଚ୍ଛା ସେ ବେଦବ୍ୟାସ ଋଷି,
2: ଆଚ୍ଛା
0: ତାଙ୍କର ମା କିଏ ତୁମେ କହିପାରିବ ମା?
2: ତା
0: ଗର୍ଭରୁ ଜନ୍ମ ହେଇଥିଲେ ତୁମେ ଜାଣିଛ?
2: କେଉଁଟୁଣୀ ଗର୍ଭରୁ।
0: ହଁ, ଗୋଟେ କେଉଁଟୁଣୀ ଗର୍ଭରୁ ବେଦବ୍ୟାସ ଋଷି ଜନ୍ମ ହେଇଛନ୍ତି ଅର୍ଜୁନଙ୍କର ଗୋସେଇଁ ବାପା।
2: ଆଚ୍ଛା
0: ଆଚ୍ଛା ସେ କେଉଁଟୁଣ୍ଡାର ନାଁ କଣ ମା?
2: ସତ୍ୟବତୀ।
0: ସତ୍ୟବତୀ କେଉଁଟୁଣୀ ଗର୍ଭରୁ ବେଦବ୍ୟାସ ଋଷି ଜନ୍ମ ହେଇଛନ୍ତି। ଆଚ୍ଛା ସେ ସତ୍ୟବତୀ କେଉଁଟୁଣୀ କାହାଠାରୁ ଜନ୍ମ ହେଇଛନ୍ତି ତୁମେ କହିପାରିବ? ସତ୍ୟବତୀଙ୍କର ଜନ୍ମଟା କହିପାରିବ? ଆଚ୍ଛା କହିଲ ମା,
2: ତେବେ କହୁଛି ଶୁଣ।
0: ଆଚ୍ଛା ହଁ।

0: କେମିତି ମଜା କଥା ହେଲା ଦେଖଲ ଝିଅ
1: ଆଚ୍ଛା
0: ବୋଲେ ଚିଲ ପକ୍ଷୀ ଆକାଶ ମାର୍ଗରେ ରେତପୋଡ଼ାଟି ଧରିଯିବା ସମୟରେ ସଞ୍ଚାଣ ପକ୍ଷୀ କଣ କଲା ଚିଲ ମୁହଁରୁ ଅଧରେ ଝାମ୍ପି ଦେଲା ରେତପୋଡ଼ାଟା ଚିରିକିରି ଦି ଭାଗ ହେଇଗଲା ମା ହେଲେ ପତର ପୁଡ଼ା ଦିଟା ସିନା ଦିଟା ପକ୍ଷୀର ଥଣ୍ଟରେ ରହିଲା ସେ ଭିତରେ ଯୋଉ ଦାସରାଜାଙ୍କର ବୀର୍ଯ୍ୟ ଥିଲା ସେହି ବୀର୍ଯ୍ୟ ଦି ଭାଗ ହେଇକିରି ଜଳ ମଧ୍ୟରେ ପଡ଼ିଲା ଏ ସମୟରେ ଗୋଟେ ମାଛ ବୁଲୁଥିଲା ମା ଖାଦ୍ୟ ପଦାର୍ଥ ବୋଲି ଦି ଭାଗ ଜାଗା ରେତକୁ ସେ ମାଛଟି ଭକ୍ଷଣ କଲା ଇଏ ତ ଦୈବ ଘଟଣା ମା ସେହି ବୀର୍ଯ୍ୟରେ ମାଛଟି ଗର୍ଭବାସ ହେଲା ମା
1: ଆଚ୍ଛା
0: ତମକୁ ଏଇଠି ଗୋଟେ କଥାଟା ପଚାରିବି ମା
1: କ'ଣ
0: ଏ ଯୋଉ ମାଛଟା ରେତ ଭକ୍ଷଣ କଲା ଏ ମାଛଟା କିଏ ଇଏ ପୂର୍ବ ଜନ୍ମରେ କଣ ଥିଲା ଇଏ କାହିଁକି ମାଛ ହେଇକି ଜନ୍ମ ହେଲା କହିପାରିବ ନା ମା
1: କାହିଁ
0: କହିଲ ମା
1: ପୂର୍ବେ ମେନକାକୁ ସେ ମଘବାନ
0: ଦେଖ ପୂର୍ବେ ମେନକା ଅପ୍ସରୀକୁ

0: ହେ ମାଏ
1: ହଁ
0: ଏ ଯୋଉ ମାଛଟା ପୂର୍ବର ହଉଛି ପୂର୍ବ ଜନ୍ମ ହଉଛି ସିଏ ମେନକ ଅପସରୀ ମା
1: ଆଚ୍ଛା
0: ଯେତେବେଳେ ଇନ୍ଦ୍ର ପ୍ରୀତି କରିବା ସମୟରେ ଇନ୍ଦ୍ରଙ୍କୁ ପାଦ ପ୍ରହାର କରିବାରୁ ଇନ୍ଦ୍ର ଅଭିଶାପ ଦେଲେ ଅସ୍ତପାଦ ନଥାଇକି ତୁ ଜନ୍ମ ହବୁ ଅର୍ଥାତ ମାଛ ହେଇକି ଜନ୍ମ ହେବୁ ତୋତେ ସାତ ବର୍ଷ ପୂର୍ଣ୍ଣ ହେଲେ ସ୍ୱଦେହରେ ସ୍ୱର୍ଗକୁ ଫେରି ଆସିବୁ ସେ ଇନ୍ଦ୍ରଙ୍କର ଅଭିଶାପରେ ମେନକ ଅପସରୀଟି ମାଛ ହେଇକି ବୁଲୁଥିଲେ ମା ଦାସ ରାଜାଙ୍କରେ ଏତେ ଭକ୍ଷଣ କରିକି ସେ ମାଛଟା ଗର୍ଭବାସ ହେଇଗଲା ମା ଦିନେ କେଉଟ ଜାଲ ପକେଇବା ସମୟରେ କେଉଟର ଜାଲରେ ମାଛଟା ପଡ଼ିଗଲା
1: ଆଚ୍ଛା
0: ସେ କେଉଟ କଣ କଲା ମା ମାଛଟି ଦେଖ ଧୀବର ସେମିନକୁ ଧରିଣ ନେଲା
1: ସେଇ ଦାସ ରାଜା ଆଗରେ ଦେଲା
0: କୋଉ ଦାସ ରାଜା
1: ଯୋଉ
0: ଦାସ ରାଜାରେ ତ ଭକ୍ଷଣ କରିଛି ଧୀବର ଭାବିଲା ଏତେ ବଡ ମାଛ ହେଇଛି ଆକୁ ବଜାରରେ ବିକ୍ରି କଲେ କେହି
1: ନେବେନି
0: ଏଣୁ କରି ମୁଁ ଯଦି ରାଜାଙ୍କୁ ଦେବି ଏତେ ବଡ ମାଛଟା ଦେଖି ରାଜା ମତେ କିଛି ପୁରସ୍କାର ଦେବି ବୋଲି ଭାବି ସେ ଧୀବର କଣ ଗଲା ସେ ମାଛଟା ନେଇକି ପୁଣି ସେ ଦାସ ରାଜାଙ୍କୁ ଆଗା ବିକ୍ରି କଲା ନେଇକି ଦେଖ ଧୀବର ସେମିନ ଧରିଣ ନେଲା ସେହି ଦାସ ରାଜା ଆଗରେ ଦେଲା
1: ତାର ଗର୍ଭସୂତା ସୂତ ବାହାର
0: ଦାସ ରାଜା କଣ କଲେ ତରକାରୀ କରିବା ପାଇଁ ମାଛଟାକୁ କାଟିଲେ କାଟିବା ସମୟରେ ମାଛର ଗର୍ଭରୁ ଗୋଟେ ପୁଅ ଆଉ ଗୋଟେ ଝିଅ
1: ଜନ୍ମ ହେଲେ
0: ଦେଖ ତାର ଗର୍ଭ ସୂତା ସୂତ ବାହାର
1: ସୂତ ରାଜା ନେଲେ ସୂତା ଧୀବର
0: ଆହୁରି ସୂତ ରାଜା ନେଲେ ସୂତା ଧୀବର
1: ଜନି ଇନ୍ଦ୍ରି

ଦେଖ ସତ୍ୟବତୀ ଜଳ ମଧ୍ୟ ହେ ନାଭ ବାହୁଛନ୍ତି, ପରାଶର ମୁନିବର ସେ ନାଭେ ବସିଛନ୍ତି, ବାତ ଘାତ ଉଡ଼ିବାରୁ ସୁଝିନ ବସନ, ଜାନୁ ଯୌବନ ଦେଖି ମୋହିତ ହେଲେ ତପୋଧନ, ଶର ବିଘାତ କରିଲା ତାଙ୍କରି କାୟ, ଧୀବରି ଆଗରେ ମୁନି ହୋଇଣ ବିନୟ, ଶୃଙ୍ଗାର ମାଗିଲେ

0: ଆଜ୍ଞା
1: ରକ୍ଷକ
0: ତୁମର ପଣି ଗୋସେଇ ବାପା ପରାଶର ସେ ନାବ ଉପରେ ବସିଛନ୍ତି, ସତ୍ୟବତୀ ନାବ ବାହୁଛନ୍ତି, ସାତ ବର୍ଷର ଝିଅ ସୁଝିନ ଅର୍ଥାତ୍ ଗୋଟିଏ ପତଳା ଲୁଗାଟି ଗୋଟେ ପିନ୍ଧିଥିଲେ। ଯେତେବେଳେ ପବନ ଦ୍ୱାରା ସତ୍ୟବତୀଙ୍କର ରଙ୍ଗରୁ ଲୁଗାଟି ଉଡ଼ିଗଲା, ସାତ ବର୍ଷର ଝିଅ, ସାତ ବର୍ଷର ଝିଅର ଯୌବନଙ୍କୁ ଦେଖି ତୁମ ପଣିଗୋସେଇ ବାପା ପରାଶର ସେ କାମରେ ମୋହିତ ହେଲେ। କହିଲେ ରେ ଧୀବରୀ ତୁ ମୋତେ ପ୍ରୀତିଦାନ କରେ। ସତ୍ୟବତୀ କ'ଣ ବୋଲି କହିଲେ? ଆଜ୍ଞା
1: କ'ଣ ବୋଲି

0: ଆଜ୍ଞା
1: ଦୂତା।
0: ସତ୍ୟବତୀ କହିଲେ ହେ ମୁନି ପୁଙ୍ଗବ, ମୋତେ 7 ବର୍ଷ ସମୟ ହେଇଛି, ପୁଣି ମୁଁ ରଜବତୀ ହେଇନି, ମୋର ବିବାହ ସମୟ ଆସିନାହିଁ। ଆକାଶୀୟ ମାର୍ଗରେ ସୂର୍ଯ୍ୟ ଦେବତା ଅଛନ୍ତି, ପୁଣି ଧର୍ମ ଡଙ୍ଗା ଭାସୁଛି, ଏ ଧର୍ମ ନୌକା ଉପରେ ମୋ ସହିତ ପ୍ରୀତି କରିବେ? ଖୋଲା ନୌକାଟ ବୋଲିକିରି ମନା କଲେ ସତ୍ୟବତୀ। ପରାଶର ଋଷି ସେଠି କ'ଣ କଲେ ଆଜ୍ଞା,
1: କ'ଣ କଲେ?
0: ଦେଖ ନାବ ବୋଲି ଜାଣୁ ହେ ବାରଣ କଲେ, ଆଜ୍ଞା ନାବ ବୋଲି ଜାଣୁ ବାରଣ କଲେ, ମନ୍ତ୍ରୀ ମୁନି କୁଟିରେ କରଚିଲେ, ଯୋଗ ବଳରେ କରିଲେ ନବ ଯୁବା, ମୁନି ବୋଇଲେ ତୁ ସୁରତି ଦେବା, ଧୀବରୀ ବୋଲେ ନ କାହିଁ ଏମନ୍ତ, ଦଶ ଦିଗ ଚାହିଁଛନ୍ତି ନିରତ। ଆୟୁ

0: ଆଜ୍ଞା
1: ବାରକ୍ଷକ
0: ଖୋଲା ନୌକାଟା ବୋଲି ମନା କରିବାରୁ ପରାଶରୁ ସେ ମନ୍ତ୍ର ବଳରେ ସେ ନୌକା ପରେ ଗୋଟେ କୁଟୀର ଗୋଟେ ନିର୍ମାଣ କରିଦେଲେ। କହିଲେ ରେ ଧୀବରୀ, ପୁଣି ଯୋଗ ବଳରେ ଯୌବନ ପ୍ରାପ୍ତ କରିଦେଲେ। ସାତ ବର୍ଷର ଝିଅଟା ଗୋଟେ ଯୁବତୀ ସ୍ତ୍ରୀ କରିଦେଲେ। କହିଲେ ରେ ଧୀବରୀ, ତୁ ମୋତେ ପ୍ରୀତିଦାନ କରେ। ସତ୍ୟବତୀ କହିଲା, ହେ ମୁନି ପୁଙ୍ଗବ, ଦିବସରେ ପ୍ରୀତି କଲେ ପୁରୁଷର ଆୟୁଷ ହାନି। ଆପଣ ଜାଣି ଜାଣି ମୋ ସହିତ ଦିବସରେ ପ୍ରୀତି କରିବେ। ସେଠି ପରାଶର ଋଷି କ'ଣ କଲେ ଆଜ୍ଞା, ଦିବସ ବୋଲି ମନା କଲେ ସତ୍ୟବତୀ।
1: ପରାଶର
0: ଋଷି କ'ଣ କଲେ ଆଜ୍ଞା,

0: ମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଟିପିଏସ୍ ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
5: ସୁଗମ ସଙ୍ଗୀତଟି ଶୁଣନ୍ତୁ, ନିର୍ମଳା ମିଶ୍ର ଓ ଜେ ଆଦେନୀଙ୍କ କଣ୍ଠରେ।

ନମସ୍କାର, ଆପଣଙ୍କର କିଛି ଅଭିଳାଷ ଅଛି କି? କେଉଁ ଅଭିଳାଷ ଆପଣଙ୍କର ପୂର୍ଣ୍ଣ ହୋଇଛି ଆଉ କେଉଁ ଅଭିଳାଷ ଆପଣଙ୍କର ପୂର୍ଣ୍ଣ ହୋଇନି, ସେ ବିଷୟରେ ଆପଣ ଆମ ସହିତ କଥା ହେବାକୁ ଚାହୁଁଛନ୍ତି କି?

0: ତାହେଲେ ଆମ ପାଖକୁ ଫୋନ୍ କରିବେ ଆଗାମୀ ଗୁରୁବାର ମାନେ 8 ତାରିଖ ଅପରାହ୍ନ 5:00 ପାଞ୍ଚଟା 40 ମଧ୍ୟରେ ଆମ କାର୍ଯ୍ୟକ୍ରମ କିଛି କଥା କିଛି ଗୀତରେ।
1: ନମସ୍କାର। ତାହେଲେ ଆମର ଫୋନ୍ ନମ୍ବର ହେଉଛି 2220521 ଏବଂ 2222621।
0: ନମ୍ବର ଦୁଇଟି ପୁଣି ଥରେ କହି ରଖୁଛୁ 2220521 ଏବଂ ଦ୍ୱିତୀୟଟି 2222621।
1: ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼ 0680 0680।
0: ତାହେଲେ ମନେ ରହିଲା ତ ଆଗାମୀ ଅଧ୍ୟାୟର ବିଷୟବସ୍ତୁ ମୁଁ ଅଭିଳାଷ।
1: ତାହେଲେ ଆପଣଙ୍କ ଫୋନ୍ କଲ୍ ଅପେକ୍ଷାରେ ରହିଲୁ।
2: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ତୃପ୍ତି ଦାସ ଓ ସୁଭାଷ ଦାସଙ୍କ କଣ୍ଠରେ, ଶୀର୍ଷାନନ୍ଦ ଦାସ କାନୁଙ୍କ ରଚନାରେ।

0: ସଠିକ୍ ପଦକ୍ଷେପ।
1: ଅଧିକ ସୂଚନା ପାଇଁ ନିକଟସ୍ଥ ବ୍ୟାଙ୍କ ଶାଖା କିମ୍ବା ସିଏସ୍ସି ସହିତ ଯୋଗାଯୋଗ କରନ୍ତୁ।
2: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସ୍ୱରୂପ ନାୟକଙ୍କ ରଚନାରେ ଗାଇଛନ୍ତି ଶ୍ରୀକାନ୍ତ ଦାସ।

0: ଭାଇ ଆଉ ଭଉଣୀ ମାନେ ପିଲା ବୁଢା ଆଉ ଭେଣ୍ଡା ମାନେ ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁଆର କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
1: RBI କହେ କ୍ୟୁଆର କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।

0: ଗୀତଟି ଶୁଣୁଛନ୍ତି ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ନିଜସ୍ୱ ରଚନାରୁ।
1: ପଇସାରେ ପାନ କେତେ ଖଣ୍ଡି କେତେ ଖଣ୍ଡି ମହରଗ କାଳେ ଅମଳି କରିଛୁ ପୁରା ଚଉଷଠି।

0: ହ୍ୟାଲୋ ପୋଡ଼ା, ମତେ କଣ କହୁଛୁ ମ? ଏଥର ତୋ ପାଳି ଲୋ ଠଙ୍ଗି।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର
1: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶାର ପର୍ଯ୍ୟଟନ ରାଜ୍ୟର ସମୃଦ୍ଧ ସଂସ୍କୃତି ପରମ୍ପରା ଓ ଲୋକକଳାରେ ପର୍ଯ୍ୟବେସିତ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ୍ ବଜାରକୁ କଲେ ଉଦ୍ଘାଟନ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 12 ବର୍ଷ ପୂର୍ତ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଶାସ୍ତ୍ରୀୟ ପାଲି ଭାଷା ଉତ୍କର୍ଷ କେନ୍ଦ୍ର। ଜଗତଜନନୀ ମା ଦୁର୍ଗାଙ୍କ ଷୋଡ଼ଶୋପଚାର ପୂଜା ହେଲା ଆରମ୍ଭ। ଏବଂ ଏସୀୟ କ୍ରୀଡ଼ାର ପୁରୁଷ କ୍ରିକେଟରେ ପାକିସ୍ତାନକୁ 19 ରନ୍ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ବିସ୍ତୃତ ସମ୍ବାଦ, ଓଡ଼ିଶାର ପର୍ଯ୍ୟଟନ ରାଜ୍ୟର ସମୃଦ୍ଧ ସଂସ୍କୃତି ପରମ୍ପରା ଓ ଲୋକକଳାରେ ପର୍ଯ୍ୟବେସିତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଓଡ଼ିଶା ଟ୍ରାଭେଲ୍ ବଜାର ଓଟିବି 2026 ସପ୍ତମ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ଆଜି ଉଦ୍ଘାଟନ କରି କହିଛନ୍ତି, ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ବିଶ୍ୱ ଆଦୃତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଭୁବନେଶ୍ୱର ଏବଂ ଝାରସୁଗୁଡ଼ାକୁ ଦେଶର ପ୍ରମୁଖ ମହାନଗର ସହିତ ବିମାନ ସେବା ଯୋଗାଇ ଦିଆଯାଉଛି। ସ୍ଥାନୀୟ କାରିଗର, ଗାଇଡ୍ ଓ ଟୁର୍ ଅପରେଟରମାନଙ୍କୁ ଅତ୍ୟାଧୁନିକ ଡିଜିଟାଲ୍ ଜ୍ଞାନକୌଶଳ ପ୍ରଦାନ କରାଯାଉଛି, ଯାହାଦ୍ୱାରା ପର୍ଯ୍ୟଟକମାନଙ୍କ ଯାତ୍ରା ଆହୁରି ଅବିସ୍ମରଣୀୟ ହୋଇପାରିବ। ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କୁ ସମ୍ମାନ ଓ ଓଡ଼ିଆ ଆତିଥ୍ୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
2: ଆମ ରାଜ୍ୟରେ ଟୁରିଷ୍ଟ ଫୁଟବଲ ବୃଦ୍ଧି କରିବା ପାଇଁ ବିଶେଷ କରିକି ଯେଉଁ ସବୁ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କର ଅଧିକ ଭିଡ଼ ପରିଲକ୍ଷିତ ହୁଏ, ସେଠାରେ ଆମେ ଡେଷ୍ଟିନେସନ୍ ମ୍ୟାନେଜର ବା ଗନ୍ତବ୍ୟସ୍ଥଳ ପରିଚାଳକ ନିଯୁକ୍ତ ମଧ୍ୟ ଆମେ କରୁଛନ୍ତି, ଯାହା ପ୍ରତିଟି ଅତିଥିଙ୍କୁ ଆପଣାର କରାଇବ ଏବଂ ସର୍ବୋତ୍ତମ ସେବା ଯୋଗାଇ ଦେବ। ଓଡ଼ିଶା ମାଟିରେ ପାଦ ଦେଉଥିବା ପ୍ରତ୍ୟେକ ଅତିଥି ଯେପରି ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ମନେ କରିବେ।
1: କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ଯୋଗଦେଇ କହିଛନ୍ତି, ଓଡ଼ିଶା ଆଗାମୀ ଦିନରେ ଦେଶର କ୍ରୀଡ଼ା ରାଜଧାନୀ ହେବ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ବୁଲି ଦେଖିବା ସହ ସ୍ଥାନୀୟ ଉଦ୍ୟୋଗୀ, କାରିଗର ଏବଂ ଟ୍ରାଭେଲ୍ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଏହି 3 ଦିନିଆ ବ୍ୟବସାୟିକ ପର୍ଯ୍ୟଟନ ସମ୍ମିଳନୀ ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲିବ। ଏଥିରେ 92 ଅଧିକ ଘରୋଇ ସଂସ୍ଥା, 27 ଦେଶର ବିଦେଶୀ ଟୁର୍ ଅପରେଟର ଏବଂ 32 କ୍ରେତା ଅଂଶଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 12 ବର୍ଷ ପୂରଣ ହୋଇଛି। 2014 ଆଜିର ଦିନରେ ମନ୍ କି ବାତ୍ର ପ୍ରଥମ ସଂସ୍କରଣ ଆକାଶବାଣୀ ପକ୍ଷରୁ ପ୍ରସାରଣ କରାଯାଇଥିଲା। ଗତ 27 ରବିବାର ଦିନ ପ୍ରଧାନମନ୍ତ୍ରୀ 138ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ 12 ବର୍ଷରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ, ସାଂସ୍କୃତିକ, ପରିବେଶ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ପାଲଟିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭୁବନେଶ୍ୱର ଲୋକସେବା ଭବନରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ପ୍ରଶାସନିକ କାର୍ଯ୍ୟ, ଭିତ୍ତିଭୂମି, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଓ ଅଣଶିକ୍ଷକ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହି ରାଜ୍ୟପାଳ ଓ କୁଳପତିମାନଙ୍କ ସହ ବିଭିନ୍ନ ଦିଗ ଉପରେ ବିଚାର ବିମର୍ଶ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର ବିଧାୟକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଜନଜାତି ସମୁଦାୟର ସମୃଦ୍ଧ ସାଂସ୍କୃତିକ ଓ ଭାଷାଗତ ଐତିହ୍ୟର ସୁରକ୍ଷା ତଥା ସ୍ୱୀକୃତି ନିମନ୍ତେ ହୋ ଭାଷାକୁ ସମ୍ବିଧାନର 8ମ ପରିଚ୍ଛେଦରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ପତିତପାବନ ଭକ୍ତନିବାସ ନିର୍ମାଣ କରାଯିବ। ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତନିବାସ ପଛଭାଗ ଜମିର ଉନ୍ନତିକରଣ ଏବଂ ଉକ୍ତ ଜମିରେ ପୂର୍ବରୁ ପ୍ରସ୍ତାବିତ ନୂତନ ଭକ୍ତନିବାସ ନିର୍ମାଣକୁ ଅଭଡ଼ା ଯୋଜନାରୁ ପାଣ୍ଠି ଯୋଗାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ପତ୍ର ପ୍ରେରଣ କରାଯାଇଛି। ଗତବର୍ଷ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଭକ୍ତନିବାସ ନିର୍ମାଣ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ ଲିମିଟେଡ୍ ଓବିସିସି ଏହି ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ କରିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଡିପିଆର୍ ପ୍ରସ୍ତୁତି ଓ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ପୂର୍ବରୁ ତୀର୍ଥଯାତ୍ରୀଙ୍କ ପାଇଁ ନୀଳାଦ୍ରି, ନୀଳାଚଳ, ଶ୍ରୀଗୁଣ୍ଡିଚା ଏବଂ ପୁରୁଷୋତ୍ତମ ଭକ୍ତ ନିବାସ ନିର୍ମାଣ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦେଶର 5 ଶାସ୍ତ୍ରୀୟ ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଅନୁମୋଦନ ମିଳିଛି। ସେଥିମଧ୍ୟରୁ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ଶାସ୍ତ୍ରୀୟ ପାଲି ଭାଷା ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହେବ। ଭାରତର ପ୍ରାଚୀନ ସଭ୍ୟତା, ବୌଦ୍ଧିକ ଚିନ୍ତନ ଏବଂ ଆଧ୍ୟାତ୍ମିକ ପରମ୍ପରା ସହ ଜଡ଼ିତ ପାଲି ଭାଷାର ସଂରକ୍ଷଣ ଓ ପ୍ରଚାର ପ୍ରସାରରେ ଏହି କେନ୍ଦ୍ର ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବ। ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଲିର ଅଧ୍ୟୟନ, ସଂରକ୍ଷଣ ଓ ପ୍ରଚାରକୁ ଏହା ଅଧିକ ସୁଦୃଢ଼ କରିବ। ସଭ୍ୟତାଗତ ଜ୍ଞାନ, ଭାଷାଗତ ଐତିହ୍ୟ ସଂରକ୍ଷଣରେ ଏହା ଓଡ଼ିଶାର ଅବଦାନକୁ ବିଶ୍ୱ ଦରବାରରେ ନୂତନ ପରିଚୟ ପ୍ରଦାନ କରିବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏହି ପଦକ୍ଷେପ ସହ ଜଡ଼ିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ 72ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସନ୍ତୁଳିତ ସହାବସ୍ଥାନ ସୃଷ୍ଟି କରିବା ସହ ପ୍ରକୃତି ଓ ପରିବେଶର ସୁରକ୍ଷା ଦିଗରେ ଏହି ସପ୍ତାହ ପାଳନ ବିଶେଷ ଗୁରୁତ୍ୱ ବହନ କରେ। ବନ୍ୟପ୍ରାଣୀ ଓ ପ୍ରକୃତିର ସୁରକ୍ଷା ପାଇଁ ସମସ୍ତଙ୍କ ସଚେତନତା ଓ ଦାୟିତ୍ୱବୋଧର ଆବଶ୍ୟକତା ରହିଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ 72ତମ ବନ୍ୟପ୍ରାଣୀ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାକୃତିକ ସମ୍ପଦର ସୁରକ୍ଷା ବିନା ନୂଆପଡ଼ାର ସାମଗ୍ରିକ ବିକାଶ ହୋଇପାରିବ ନାହିଁ। ସୁନାବେଡ଼ା ଅଭୟାରଣ୍ୟ ଜିଲ୍ଲାର ଏକ ମୂଲ୍ୟବାନ ପ୍ରାକୃତିକ ସମ୍ପଦ, ଏହାର ଜୀବଜନ୍ତୁ, ଜଙ୍ଗଲ ତଥା ପାହାଡ଼ର ସୁରକ୍ଷା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆଜିଠାରୁ ଜଗଜ୍ଜନନୀ ମା ଦୁର୍ଗାଙ୍କ ଷୋଳ ପୂଜା ଆରମ୍ଭ ହୋଇଛି। ପୁରୀ ଶ୍ରୀକ୍ଷେତ୍ରରେ ଏହି ଅବସରରେ ଶ୍ରୀନଗରରେ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରିବାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠ ସହିତ ମା ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ, ଦକ୍ଷିଣକାଳୀ, ଆଲମଚଣ୍ଡୀଙ୍କ ପୀଠରେ ଷୋଳ ପୂଜା ନୀତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ମା ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରାଯିବ। ମା ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ଦେବୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ଦୁର୍ଗାମାଧବ ଉପାସନା ନୀତି ମଧ୍ୟ ପାଳନ କରାଯାଉଛି। ଭଦ୍ରକ ଜିଲ୍ଲାର ଆରୋଡ଼ି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଥିବା ପୀଠଦେବୀ ମା ଜୟଦୁର୍ଗାଙ୍କ ମଣ୍ଡପରେ ଆଜିଠାରୁ ଷୋଡ଼ଶ ଉପଚାରରେ ପୂଜା ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ମା ଜୟଦୁର୍ଗାଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବ। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଉତ୍କର୍ଷ ପ୍ରତିପାଦନ କରୁଛନ୍ତି। ପୁରୁଷ ଟି20 କ୍ରିକେଟ୍ ବର୍ଗରେ ଭାରତ ଆଜି ସ୍ୱର୍ଣ୍ଣପଦକ ହାସଲ କରିଛି। ଫାଇନାଲ୍ ମ୍ୟାଚ୍ରେ ପାକିସ୍ତାନକୁ 19 ପରାସ୍ତ କରି ଭାରତୀୟ ଦଳ ଏହି ସଫଳତା ପାଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ 6 ବିନିମୟରେ 211 ରନ୍ ସଂଗ୍ରହ କରିଥିଲା। 212 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ 6 ବିନିମୟରେ 192 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାର ପର୍ଯ୍ୟଟନ ରାଜ୍ୟର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଲୋକକଳାରେ ପର୍ଯ୍ୟବେସିତ କହିଲେ ମୁଖ୍ୟମନ୍ତ୍ରୀ। भुवनेश्वर रे ओडिसा ट्रैवल बाजार को कले उद्घाटन प्रधानमंत्री को मासिक रेडियो कार्यक्रम मन की बात को आज 12 वर्ष पूर्ति ओडिसा केंद्रीय विश्वविद्यालय रे प्रतिष्ठा हेबो शास्त्रीय पाली भाषा उत्कर्ष केंद्र जगतजननी मां दुर्गा को 1650 पूजा हला आरंभ एवं एशिया क्रीडा रो पुरुष क्रिकेट रे पाकिस्तान को 19 रन रे परास्त करी स्वर्ण पदक हासिल कला भारत आंचलिक संवाद रो प्रसारण बर्तन पे इतकरी शेषला आपण माने हमर परवर्ती आंचलिक संवाद सुन परिबे संध्या 6:45 मिनिट रे।

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 5:00। ସ୍ୱାଗତ କରୁଛୁ ଆଜିର ଆମର ସନ୍ଧ୍ୟା ପ୍ରସାରଣକୁ। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କେତୋଟି ସୁଗମ ସଙ୍ଗୀତ। ପ୍ରଥମ ଗୀତଟିରେ କଣ୍ଠଦାନ କରିଛନ୍ତି ସୁମିତା ଗରାବଡ଼ୁ।

0: ନମସ୍କାର, ଆପଣଙ୍କର କିଛି ଅଭିଳାଷ ଅଛି କି? କେଉଁ ଅଭିଳାଷ ଆପଣଙ୍କର ପୂର୍ଣ୍ଣ ହୋଇଛି ଆଉ କେଉଁ ଅଭିଳାଷ ଆପଣଙ୍କର ପୂର୍ଣ୍ଣ ହୋଇନି, ସେ ବିଷୟରେ ଆପଣ ଆମ ସହିତ କଥା ହେବାକୁ ଚାହୁଁଛନ୍ତି କି?
1: ତାହେଲେ ଆମ ପାଖକୁ ଫୋନ୍ କରିବେ ଆଗାମୀ ଗୁରୁବାର ମାନେ 8 ତାରିଖ ଅପରାହ୍ନ 5:00 to 5:40 ମଧ୍ୟରେ ଆମ କାର୍ଯ୍ୟକ୍ରମ କିଛି କଥା କିଛି ଗୀତରେ।
0: ନମସ୍କାର, ତାହେଲେ ଆମର ଫୋନ୍ ନମ୍ବର ହେଉଛି 2220521 ଏବଂ 2222621।
1: ନମ୍ବର ଦୁଇଟି ପୁଣି ଥରେ କହି ରଖୁଛୁ, 2220521 ଏବଂ ଦ୍ୱିତୀୟଟି 2222621।
0: ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼ 0680-0680।
1: ତାହେଲେ ମନେ ରହିଲା ତ ଆଗାମୀ ଅଧ୍ୟାୟର ବିଷୟବସ୍ତୁ ମୋ ଅଭିଳାଷ?
0: ତାହେଲେ ଆପଣଙ୍କ ଫୋନ୍ କଲ୍ ଅପେକ୍ଷାରେ ରହିଲୁ।
2: ରତିକାନ୍ତ ଶତପଥୀ ଏବଂ ସେବାରାଣୀ ମହାପାତ୍ରଙ୍କ ମିଳିତ କଣ୍ଠରେ ଶୁଣିବା ପରବର୍ତ୍ତୀ ସୁଗମ ସଙ୍ଗୀତଟି।

ତୃପ୍ତି ଦାସ ଏବଂ ସୁବାସ ଦାସଙ୍କ ମିଳିତ କଣ୍ଠରେ ଶୁଣୁଥିଲେ ଏହି ସୁଗମ ସଙ୍ଗୀତଟି। ପରେ ପରେ ଶୁଣନ୍ତୁ ମନୋରଞ୍ଜନ ପୃଷ୍ଟିଙ୍କ କଣ୍ଠରୁ।

0: ଶ୍ରୋତାବନ୍ଧୁ, ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 5:30। ଆସନ୍ତୁ ଶୁଣିବା ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା ଏବଂ ଉପସ୍ଥାପନାରେ ଅଛନ୍ତି ବର୍ଷାରାଣୀ ପାଣିଗ୍ରାହୀ।
1: ଇଏ ହେଉଛି ମୋ ସାନ ଭାଇ, ବହୁତ ଦୁଷ୍ଟ। କଲେଜରେ ମାର୍କସିଟ୍ ଫଟୋସପ୍ କରିକି ବାପାଙ୍କୁ ଦେଖାଉଥିଲା। କାଲି ମୁଁ ଲାଇଟ୍ ବିଲ୍ରେ ଜିରୋ ଆମାଉଣ୍ଟ ଦେଖିଲି, ତାପରେ ଭାବିଲି କି ନିହାତି ଏଇଟା ଫଟୋସପ୍ କରାହେଇଛି, ନହେଲେ ଜିରୋ ବିଜୁଳି ବିଲ୍ ପସିବଲ୍ କେମିତି? ପଚାରିଲି ତ କହିଲା,
2: ଭାଇ ସବୁ ସେଇ ଉପରବାଲାର ଦୟା, ସୋଲାର ପ୍ୟାନେଲ ଅଛି ନା।
1: ମୁଁ କହିଲି ଓ ସେଇଟା ସତ କଥା ଭାଇ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: TPSO DL द्वारा जनहित जारी।

ନମସ୍କାର, ଶୁଭ ସନ୍ଧ୍ୟା। ଯୁବବାଣୀର ଆଉ ଏକ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ବର୍ଷା। ଯୁବାଙ୍କ ସ୍ୱପ୍ନ ଯେତେବେଳେ ପରିଶ୍ରମ ସହ ଯୋଡ଼ି ହୁଏ, ସେତେବେଳେ ଏକ ଆତ୍ମନିର୍ଭର ପରିବାର, ସମାଜ ଏବଂ ରାଷ୍ଟ୍ରର ମୂଳଦୁଆ ଖୋଲିଯାଏ। ବନ୍ଧୁ, ପ୍ରତ୍ୟେକ ଯୁବାଙ୍କ ସ୍ୱପ୍ନ କେବଳ ନିଜ ସଫଳତାରେ ସୀମିତ ନ ରହି ଦେଶର ବିକାଶରେ ମଧ୍ୟ ଅବଦାନ ରଖିବା ଉଚିତ। ନିଜ ଦକ୍ଷତା ଓ ପରିଶ୍ରମ ହିଁ ଆତ୍ମନିର୍ଭର ଭାରତର ସବୁଠାରୁ ବଡ଼ ଶକ୍ତି। ଯଦି ଯୁବପିଢ଼ି ନିଜ ଉପରେ ବିଶ୍ୱାସ ରଖି ନୂଆ ଚିନ୍ତାଧାରା ଓ ଉଦ୍ୟୋଗର ସହ ଆଗକୁ ବଢ଼ନ୍ତି, ତେବେ ଦେଶର ପ୍ରଗତିକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ।

0: ଶ୍ରୋତା ବନ୍ଧୁ, ପ୍ରକୃତି ହେଉଛି ଆମ ଜୀବନର ଆଧାର। ଗଛଲତା, ନଦୀ, ପାହାଡ଼, ଜଙ୍ଗଲ, ବନ୍ୟଜନ୍ତୁ ଏସବୁ ମିଶି ଆମ ପରିବେଶକୁ ସନ୍ତୁଳିତ ରଖିଥାନ୍ତି। ଆମେ ଯେଉଁ ପବନ ନେଉଛୁ, ଯେଉଁ ପାଣି ବ୍ୟବହାର କରୁଛୁ ଏବଂ ଯେଉଁ ପ୍ରାକୃତିକ ପରିବେଶରେ ବଞ୍ଚୁଛୁ, ଏହି ସମଗ୍ର ପ୍ରକୃତିର ବ୍ୟବସ୍ଥାର ବଡ଼ ଭୂମିକା ରହିଛି। ଏହି ପ୍ରକୃତିର ଏକ ଅତ୍ୟନ୍ତ ଜରୁରୀ ଅଂଶ ହେଉଛନ୍ତି ବନ୍ୟପ୍ରାଣୀ। ବାଘ, ହାତୀ, ହରିଣ, ଭାଲୁ, ବିଭିନ୍ନ ପକ୍ଷୀ, ସରୀସୃପ, ପ୍ରତ୍ୟେକ ପ୍ରାଣୀ ପ୍ରକୃତିର ଖାଦ୍ୟ ଶୃଙ୍ଖଳା ଓ ପରିବେଶ ସନ୍ତୁଳନରେ ନିଜ ନିଜର ଭୂମିକା ତୁଲେଇଥାନ୍ତି ଏବଂ ସେମାନଙ୍କୁ ସୁରକ୍ଷାର ଆବଶ୍ୟକତା ମଧ୍ୟ ରହିଛି। ତେଣୁ ପ୍ରତିବର୍ଷ ଅକ୍ଟୋବର ମାସରେ ୱାଇଲ୍ଡ ଲାଇଫ୍ ୱିକ୍ ବା ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଏ। ତେବେ ଚାଲନ୍ତୁ ଆଜିର କାର୍ଯ୍ୟକ୍ରମରେ ଶୁଣିବା ଏ ବିଷୟରେ ଗୋଟିଏ ଆଲୋଚନା।
1: ନମସ୍କାର ଶ୍ରୋତା ବନ୍ଧୁ, ଜୟ ଜଗନ୍ନାଥ। ମୋ ନାଁ ପ୍ରାର୍ଥନା ଦାସ। ତେବେ ଶ୍ରୋତା ବନ୍ଧୁ, ଏବେ ଚାଲିଛି ବନ୍ୟଜନ୍ତୁ ସପ୍ତାହ ପାଳନ। ତେବେ କେବେ ଭାବିଛନ୍ତି କି ସକାଳେ ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ନ ଶୁଣିଲେ କେମିତି ଲାଗିବ? ଜଙ୍ଗଲରେ ହାତୀର ଚଳାଚଳ ନଥିଲେ କିମ୍ବା ଜଙ୍ଗଲରେ ହରିଣ ଦେଖା ନ ଗଲେ ପ୍ରକୃତି କେତେ ଖାଲି ଖାଲି ଲାଗିବ? ଏସବୁ କେବଳ ଦୃଶ୍ୟର ସୌନ୍ଦର୍ଯ୍ୟ ନୁହେଁ, ପ୍ରତ୍ୟେକ ଜୀବ ପ୍ରକୃତିର ଏକ ଅଂଶ ଏବଂ ପ୍ରକୃତିର ନିଜସ୍ୱ ସନ୍ତୁଳନରେ ତାହାର ଭୂମିକା ରହିଛି। ଏହି କଥାକୁ ମନେ ପକାଇଦେବା ପାଇଁ ଭାରତରେ ପ୍ରତିବର୍ଷ ଅକ୍ଟୋବର 1-7 ପର୍ଯ୍ୟନ୍ତ ବନ୍ୟଜନ୍ତୁ ସପ୍ତାହ ପାଳନ କରାଯାଏ। ତେବେ ଶ୍ରୋତାବନ୍ଧୁ, ବନ୍ୟଜନ୍ତୁ ସପ୍ତାହର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ୟଜନ୍ତୁ ଓ ସେମାନଙ୍କ ପ୍ରାକୃତିକ ଆବାସର ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନ କରିବା। କେବଳ ବନ୍ୟଜନ୍ତୁଙ୍କୁ ଦେଖିଲେ କିମ୍ବା ସେମାନଙ୍କ ବିଷୟରେ ଜାଣିଲେ ସୁରକ୍ଷା ହୋଇଯାଏ ନାହିଁ, ସେମାନଙ୍କୁ ବଞ୍ଚିବା ପାଇଁ ସୁରକ୍ଷିତ ଆବାସ, ପାଣି, ଖାଦ୍ୟ ଏବଂ ନିରାପଦ ପରିବେଶ ଆବଶ୍ୟକ। ତେଣୁ ବନ୍ୟଜନ୍ତୁ ସୁରକ୍ଷା ଓ ପ୍ରାକୃତିକ ଆବାସ ସୁରକ୍ଷା ଉଭୟ ପରସ୍ପର ସହ ଜଡ଼ିତ। ଜଙ୍ଗଲ ହେଉଛି ଅନେକ ବନ୍ୟଜନ୍ତୁଙ୍କର ପ୍ରାକୃତିକ ଘର, କିନ୍ତୁ ଯେତେବେଳେ ଜଙ୍ଗଲ କମିଯାଏ, ରାସ୍ତା, ଖଣି, ଶିଳ୍ପ କିମ୍ବା ଅନ୍ୟାନ୍ୟ କାରଣରେ ପ୍ରାକୃତିକ ଅଞ୍ଚଳର ପରିବର୍ତ୍ତନ ହୁଏ, ସେତେବେଳେ ବନ୍ୟଜନ୍ତୁଙ୍କର ଆବାସ ମଧ୍ୟ ପ୍ରଭାବିତ ହୁଏ। ଆବାସ ହରାଇଲେ ପ୍ରାଣୀମାନେ ଖାଦ୍ୟ ଓ ପାଣି ପାଇଁ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ ହୋଇପାରନ୍ତି। ଏହି କାରଣରୁ କେତେକ ଅଞ୍ଚଳରେ ମଣିଷ ବନ୍ୟଜନ୍ତୁ ସଂଘର୍ଷ ମଧ୍ୟ ଦେଖାଦେଇପାରେ। ତେଣୁ ବନ୍ୟଜନ୍ତୁ ସୁରକ୍ଷାର ଏକ ବଡ଼ ଅଂଶ ହେଉଛି ସେମାନଙ୍କର ଘରକୁ ସୁରକ୍ଷିତ ରଖିବା। ସେହିପରି ମଣିଷ ଓ ବନ୍ୟଜନ୍ତୁ ଦୁହେଁ ଏହି ପୃଥିବୀର ଅଂଶ, ତେଣୁ ଆମର ଲକ୍ଷ୍ୟ ହେବା ଉଚିତ ସହ ଅସ୍ତିତ୍ୱ। ଏଥିପାଇଁ ବନ୍ୟଜନ୍ତୁଙ୍କର ଆବାସ ସୁରକ୍ଷା, ଜଙ୍ଗଲର ସୁରକ୍ଷା, ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ଲୋକ ସଚେତନତା ଆବଶ୍ୟକ। ଯେଉଁଠାରେ ମଣିଷ ଓ ବନ୍ୟଜନ୍ତୁ ପାଖାପାଖି ରହନ୍ତି, ସେଠାରେ ସତର୍କତା ଓ ଠିକ୍ ପରିଚାଳନା ଦ୍ୱାରା ସଂଘର୍ଷ କମାଇବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ତେବେ ଶ୍ରୋତାବନ୍ଧୁ, ଆମେ ସମସ୍ତେ ଜାଣିବା ଉଚିତ ଯେ ବନ୍ୟଜନ୍ତୁଙ୍କ ପାଇଁ ଆଉ ଏକ ବଡ଼ ବିପଦ ହେଉଛି ଅବୈଧ ଶିକାର ଓ ବନ୍ୟଜୀବ ଚୋରାଚାଲାଣ। ଅନେକ ବନ୍ୟପ୍ରାଣୀ ସେମାନଙ୍କ ଚର୍ମ, ଦାନ୍ତ, ଶିଙ୍ଗ କିମ୍ବା ଅନ୍ୟାନ୍ୟ ଅଂଶ ପାଇଁ ଅବୈଧ ଭାବେ ଶିକାର ହୁଅନ୍ତି। ଏହା କେବଳ ଗୋଟିଏ ପ୍ରାଣୀର ଜୀବନକୁ ନଷ୍ଟ କରେ ନାହିଁ, ବନ୍ୟଜୀବର ସଂଖ୍ୟା ଓ ପ୍ରକୃତିର ସନ୍ତୁଳନକୁ ମଧ୍ୟ ପ୍ରଭାବିତ କରିପାରେ। ସେଥିପାଇଁ ବନ୍ୟଜୀବର ଅବୈଧ ବ୍ୟବସାୟକୁ ରୋକିବା ଅତ୍ୟନ୍ତ ଜରୁରୀ। ତେବେ ଶ୍ରୋତାବନ୍ଧୁ, ବନ୍ୟଜନ୍ତୁ ଓ ପରିବେଶ ପରସ୍ପର ସହ ଜଡ଼ିତ। ପକ୍ଷୀ ଓ ଅନ୍ୟାନ୍ୟ ପ୍ରାଣୀ ମଞ୍ଜି ବିସ୍ତାରରେ ସାହାଯ୍ୟ କରନ୍ତି, କେତେକ ଜୀବ ପରାଗ ସ୍ଥାପନରେ ଭୂମିକା ନିଅନ୍ତି, ଶିକାରୀ ଓ ଶିକାର ମଧ୍ୟରେ ଥିବା ସମ୍ପର୍କ ଖାଦ୍ୟ ଶୃଙ୍ଖଳାର ଅଂଶ। ଏହି ପ୍ରାକୃତିକ ସମ୍ପର୍କଗୁଡ଼ିକ ମିଶି ପରିସଂସ୍ଥାକୁ କାର୍ଯ୍ୟକ୍ଷମ ରଖିବାରେ ସାହାଯ୍ୟ କରେ। ତେଣୁ ବନ୍ୟଜନ୍ତୁଙ୍କ ସୁରକ୍ଷା ଅର୍ଥ ହେଉଛି ଜୈବ ବିବିଧତାର ସୁରକ୍ଷା। ତେବେ ଶ୍ରୋତାବନ୍ଧୁ, ଆବାସ ସୁରକ୍ଷା କାହିଁକି ଜରୁରୀ? ଯେଉଁ ଜଙ୍ଗଲରେ ଗୋଟିଏ ବାଘ ବାସ କରେ, ସେହି ଜଙ୍ଗଲ କେବଳ ବାଘର ଘର ନୁହେଁ, ସେଠାରେ ଅନେକ ପ୍ରକାରର ଗଛ, ଘାସ, ପକ୍ଷୀ, କୀଟପତଙ୍ଗ ଓ ଅନ୍ୟାନ୍ୟ ପ୍ରାଣୀମାନେ ମଧ୍ୟ ରହିଥାନ୍ତି। ସେହିପରି ହାତୀ ପାଇଁ ଥିବା ଜଙ୍ଗଲ ଅନେକ ଅନ୍ୟ ପ୍ରାଣୀମାନଙ୍କର ମଧ୍ୟ ଆବାସ। ତେଣୁ ଗୋଟିଏ ପ୍ରାକୃତିକ ଅଞ୍ଚଳକୁ ସୁରକ୍ଷା କଲେ ଆମେ ଏକାଧିକ ପ୍ରଜାତିକୁ ସୁରକ୍ଷା ଦେଇପାରୁ। ଏହି କାରଣରୁ ହାବିଟେଟ୍ କନଜରଭେସନ୍ ଅର୍ଥାତ୍ ପ୍ରାକୃତିକ ଆବାସ ସଂରକ୍ଷଣ ବନ୍ୟଜୀବ ସୁରକ୍ଷାର ଏକ ମୁଖ୍ୟ ଅଂଶ। ସେହିପରି ଭାରତରେ ବନ୍ୟଜୀବ ସଂରକ୍ଷଣ ପାଇଁ ଅନେକ ସୁରକ୍ଷିତ ଅଞ୍ଚଳ ରହିଛି। ଜାତୀୟ ଉଦ୍ୟାନ, ବନ୍ୟଜନ୍ତୁ ଅଭୟାରଣ୍ୟ, ଟାଇଗର ରିଜର୍ଭ ଏବଂ ଅନ୍ୟାନ୍ୟ ସୁରକ୍ଷିତ ଅଞ୍ଚଳ ମାଧ୍ୟମରେ ବିଭିନ୍ନ ପ୍ରଜାତି ଓ ସେମାନଙ୍କର ଆବାସକୁ ସୁରକ୍ଷା ଦିଆଯାଉଛି। ବାଘ ସଂରକ୍ଷଣ ପାଇଁ ପ୍ରୋଜେକ୍ଟ ଟାଇଗର ଏବଂ ହାତୀ ସଂରକ୍ଷଣ ପାଇଁ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ଭଳି ପଦକ୍ଷେପ ନିଆଯାଇଛି। ଏହା ସହିତ ବନ୍ୟଜୀବ ସୁରକ୍ଷା ପାଇଁ ଆଇନଗତ ବ୍ୟବସ୍ଥା ମଧ୍ୟ ରହିଛି, କିନ୍ତୁ ଆଇନ ଥିବା ସହିତ ଲୋକଙ୍କ ସହଯୋଗ ଓ ସଚେତନତା ମଧ୍ୟ ସେତିକି ଜରୁରୀ। ବନ୍ୟଜନ୍ତୁ ସୁରକ୍ଷା କେବଳ ଆଜିର କଥା ନୁହେଁ, ଏହା ଆଗାମୀ ପିଢ଼ି ସହିତ ମଧ୍ୟ ଜଡ଼ିତ। ଆମେ ଯଦି ଆଜି ପ୍ରାକୃତିକ ଆବାସ ନଷ୍ଟ କରିଦେବା, ଜୀବମାନଙ୍କୁ ଅବୈଧ ଭାବେ ଶିକାର କରିବା ଏବଂ ପରିବେଶକୁ ପ୍ରଦୂଷିତ କରିବା, ତେବେ ଏହାର ପ୍ରଭାବ ଆଗାମୀ ପିଢ଼ି ଉପରେ ପଡ଼ିବ। ତେଣୁ ଆମର ବିକାଶ ଏପରି ହେବା ଆବଶ୍ୟକ ଯେଉଁଥିରେ ମଣିଷର ଆବଶ୍ୟକତା ଓ ପ୍ରକୃତିର ସୁରକ୍ଷା ଦୁହିଁଙ୍କୁ ଧ୍ୟାନ ଦିଆଯିବ। କେବଳ ସରକାର କିମ୍ବା ବନ ବିଭାଗର ପ୍ରୟାସରେ ବନ୍ୟଜନ୍ତୁ ସୁରକ୍ଷା ସମ୍ଭବ ନୁହେଁ, ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ଆପଣମାନେ ଭାବୁଥିବେ ଆମେ କ'ଣ କରିପାରିବା? ଆମେ ନିଜ ଜୀବନରେ ଛୋଟ ଛୋଟ ପଦକ୍ଷେପ ନେଇ ବନ୍ୟଜନ୍ତୁ ସୁରକ୍ଷାରେ ସାହାଯ୍ୟ କରିପାରିବା। ଜଙ୍ଗଲରେ ଆବର୍ଜନା ନ ଫିଙ୍ଗିବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ବନ୍ୟଜନ୍ତୁଙ୍କୁ ହଇରାଣ ନ କରିବା ଏବଂ ସେମାନଙ୍କ ଫଟୋ କିମ୍ବା ଭିଡିଓ ନେବା ସମୟରେ ସେମାନଙ୍କୁ ବିଚଳିତ ନ କରିବା ଭଳି ସରଳ କାମ ମଧ୍ୟ ଆମେ କରିପାରିବା। ଯଦି କୌଣସି ବନ୍ୟଜନ୍ତୁ ଅବୈଧ ଶିକାର କିମ୍ବା ଚୋରାଚାଲାଣର ଶିକାର ହେଉଥିବା ଜାଣିବାକୁ ମିଳେ, ତେବେ ଉଚିତ କର୍ତ୍ତୃପକ୍ଷଙ୍କୁ ଜଣାଇବା ମଧ୍ୟ ଆମର ଦାୟିତ୍ୱ। ସବୁଠାରୁ ଜରୁରୀ ହେଉଛି ସଚେତନତା। ଆମେ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ବନ୍ୟଜନ୍ତୁ ସୁରକ୍ଷା ବିଷୟରେ ବୁଝାଇବା ଆବଶ୍ୟକ। ତେବେ ଆପଣମାନଙ୍କୁ ଗୋଟେ ଛୋଟ ସନ୍ଦେଶ ଦେବାକୁ ମୁଁ ଚାହୁଁଛି। ବନ୍ୟଜନ୍ତୁକୁ ଭଲ ପାଇବାର ଅର୍ଥ କେବଳ ସେମାନଙ୍କ ଫଟୋ ଦେଖିବା ନୁହେଁ, ସେମାନଙ୍କୁ ନିଜ ପ୍ରାକୃତିକ ଆବାସରେ ସୁରକ୍ଷିତ ଭାବେ ବଞ୍ଚିବାକୁ ଦେବା ହେଉଛି ପ୍ରକୃତ ସଂରକ୍ଷଣ। ଆମେ ଯେତେବେଳେ ଗୋଟିଏ ଜଙ୍ଗଲକୁ ସୁରକ୍ଷା କରୁ, ସେତେବେଳେ ଆମେ କେବଳ ଗଛକୁ ନୁହେଁ, ସେଠାରେ ଥିବା ଅସଂଖ୍ୟ ଜୀବକୁ ମଧ୍ୟ ସୁରକ୍ଷା କରୁ। ତେଣୁ ଏହି ବନ୍ୟଜନ୍ତୁ ସପ୍ତାହରେ ଆସନ୍ତୁ ଆମେ ଏକ ଛୋଟ ସଂକଳ୍ପ ନେବା, ପ୍ରକୃତିକୁ ସମ୍ମାନ କରିବା, ବନ୍ୟଜନ୍ତୁଙ୍କୁ ସୁରକ୍ଷା କରିବା, ସେମାନଙ୍କ ଆବାସକୁ ସୁରକ୍ଷିତ ରଖିବା, ଅବୈଧ ଶିକାର ଓ ବନ୍ୟଜୀବ ଚୋରାଚାଲାଣକୁ ସମର୍ଥନ ନ କରିବା ଏବଂ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସହଅସ୍ତିତ୍ୱକୁ ଆଗକୁ ବଢ଼ାଇବା। କାରଣ ବନ୍ୟଜନ୍ତୁ କେବଳ ଜଙ୍ଗଲର ଅତିଥି ନୁହନ୍ତି, ସେମାନେ ପ୍ରକୃତିର ଅବିଚ୍ଛିନ୍ନ ଅଂଶ। ସେମାନଙ୍କୁ ସୁରକ୍ଷା କରିବା ମାନେ ଆମ ପ୍ରକୃତିକୁ ସୁରକ୍ଷା କରିବା। ଆସନ୍ତୁ ବନ୍ୟଜନ୍ତୁ ସପ୍ତାହକୁ କେବଳ ଏକ ସପ୍ତାହର ପାଳନରେ ସୀମିତ ନ ରଖି ପ୍ରକୃତି ପ୍ରତି ଆମର ଦାୟିତ୍ୱକୁ ପ୍ରତିଦିନ ପାଳନ କରିବା। ରହୁଛୁ, ନମସ୍କାର,
0: ଧନ୍ୟବାଦ।

0: ସମାଜର ସୌନ୍ଦର୍ଯ୍ୟ କେବଳ ତାହାର ବିକାଶରେ ନୁହଁ, ବରଂ ସମାଜର ପ୍ରତ୍ୟେକ ମଣିଷକୁ ସମାନ ସମ୍ମାନ ଓ ସୁଯୋଗର ମିଳିବାରେ ରହିଛି। ଏହି ସମାନତାର ବାର୍ତ୍ତାକୁ ଆହୁରି ଦୃଢ଼ କରିବା ପାଇଁ ଆଣ୍ଟି ଅନଟଚେବିଲିଟି ୱିକ୍ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନାର ଅବସର। ଏହି ସପ୍ତାହ ଅକ୍ଟୋବର ମାସର 2 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଏ। ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଏ ଉପରେ ଏକ ଆଲୋଚନା।
1: ଶ୍ରୋତାବନ୍ଧୁ, ସମସ୍ତଙ୍କୁ ମୋର ଆନ୍ତରିକ ଓ ସମ୍ମାନ ଭରା ନମସ୍କାର। ମୁଁ ଶ୍ରୀ ଦିଲୀପ କୁମାର ପୁରୋହିତ, ଜଣେ ଅବସରପ୍ରାପ୍ତ ଉପନିରୀକ୍ଷକ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଲର। ଏବେ ସମାଜସେବା, ଗୋସେବା ତଥା କବିତା, ଗପ ଓ ପ୍ରବନ୍ଧ ଲେଖିବାରେ ବ୍ୟସ୍ତ ଅଛି। ମୋର ଦୀର୍ଘ ଦିନର ଅଭିଜ୍ଞତା, ଇଚ୍ଛା ଶକ୍ତିକୁ ପୂରଣ କରିବାରେ ପ୍ରୟାସ କରୁଛି। ଶ୍ରୋତାବନ୍ଧୁ, ଆଜିର ଏହି ପ୍ରସଙ୍ଗ, ଯେଉଁ ଅସ୍ପୃଶ୍ୟତା ଶବ୍ଦଟି ଶୁଣି ମନର ଭାବପ୍ରବଣତା ଜନ୍ମ ହୁଏ, ହୃଦୟ ଦୁଃଖିତ ହୋଇଯାଏ। ଏବେ ଆମେ ଏକବିଂଶ ଶତାବ୍ଦୀରେ ବଞ୍ଚୁଛି। ଜେନ୍ଜିର ଚିନ୍ତାଧାରାରେ ନୂଆ ଏକ ସମାଜ ଗଠନ କରିବାରେ ପ୍ରୟାସ କରୁଛି। ତଥାପି ଏହି ଅସ୍ପୃଶ୍ୟତାର ଭାବ ଆମ ମନରୁ ପୁଛି ସମ୍ପୂର୍ଣ୍ଣ ଭାବରେ ଲୋପ ପାଇପାରି ନାହିଁ। କ'ଣ ପାଇଁ? କାହିଁକି ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମେ ଆମର ଚିନ୍ତାଧାରା, ବିଚାର ଶକ୍ତିକୁ ବଦଳି କରିବାରେ ଅସମର୍ଥ ହୋଇପାରିଛେ? କାହିଁକି ଆମେ ବୁଝୁନାହୁଁ, ୟା ବୁଝିକି ନ ବୁଝିଲା ପରେ ବ୍ୟବହାର କରୁଛି ସମ୍ବିଧାନର ପ୍ରଥମ ବାକ୍ୟକୁ ଆମେ ବେଖାତିର କରି ବଞ୍ଚୁଛି? କ'ଣ ପାଇଁ? ଯଦି ସମ୍ବିଧାନର ପ୍ରଥମ ବାକ୍ୟକୁ ଆମେ ସମ୍ପୂର୍ଣ୍ଣ ରୂପେ ପାଳନ କରିପାରିନି, ତେବେ ଆମେ ଏକ ଉତ୍ତମ ନାଗରିକ କରିବାରେ କ'ଣ ଅଧିକାର ରଖିଛେ? ଅବଶ୍ୟ ଆପଣ କହିପାରିବେ, ଏଇଠି ଯେଉଁ ଅସ୍ପୃଶ୍ୟତା ଭାବ ଭାରତୀୟ ଦର୍ଶନ ତଥା ପରମ୍ପରାର ଏକ ବଳିଷ୍ଠ ଅଙ୍ଗ, ଯାହା ଆମ ସମାଜର ମୂଳଦୁଆକୁ ଏତେ ଗଭୀର ଓ ବଳିଷ୍ଠ ଭାବରେ ଆବଦ୍ଧିତ କରି ରଖିଛି ଯେ ସେଥିରୁ ଆମେ ସହଜରେ ମୁକୁଳି ପାରୁନୁ। ସତ କଥା, ମୁଁ ବି କିଛି ହୃଦୟଙ୍ଗମ କରିପାରୁଛି, କିନ୍ତୁ ଆପଣମାନେ ଜାଣି ରଖିବା କଥା ଯେ ଆମ ଭାରତୀୟ ପରମ୍ପରା ନୀତିକୁ ଯାହା ବୈଜ୍ଞାନିକ ଭାବରେ ସିଦ୍ଧ ହୋଇସାରିଛି ତାହାକୁ ଗ୍ରହଣ କରିବା କଥା, ନାହିଁ ତ ଆମେ ଅନ୍ଧବିଶ୍ୱାସର ଜୀବନରେ ବଞ୍ଚୁଛୁ ବୋଲି ମନେ କରିବା କଥା। ଏବେ ଯେମିତି ଆପଣ ସହଜରେ ମା ବାପାକୁ କେମିତି ସିଦ୍ଧ କରାଯାଉଛି, ତାହେଲେ ଆମେ ସହଜରେ କହୁଛି ଆପଣଙ୍କୁ DNA ଟେଷ୍ଟ କରିବା ପାଇଁ। ଯଦି ମା ବାପା ଶବ୍ଦକୁ ଠିକ୍ ଭାବରେ ଗ୍ରହଣ କରିବା ପାଇଁ ବୈଜ୍ଞାନିକ ପଦ୍ଧତିର ସାହାରା ନେଉଛନ୍ତି, ତାହେଲେ ଅସ୍ପୃଶ୍ୟତା ଭାବ ଆସୁଛି କେଉଁଠୁ? ଆମେ ସମାଜରେ ଯେତେ ମଣିଷ ବଞ୍ଚୁଛୁ, ସମସ୍ତଙ୍କର ରକ୍ତର ରଙ୍ଗ ନାଲି, ସମସ୍ତଙ୍କର ଦେହରୁ ବହୁଥିବା ଝାଳର ସ୍ୱାଦ ଲୁଣିଆ, ନିର୍ଗତ ହେଉଥିବା ମଲ ଗନ୍ଧଯୁକ୍ତ, ଯେଉଁ ଆମେ ଅମ୍ଳଜାନ ଗ୍ରହଣ କରୁଛେ, ସମାଜର ସମସ୍ତେ ସେହି ଗୋଟିଏ ପ୍ରକାର ଅମ୍ଳଜାନ ବାୟୁମଣ୍ଡଳ ଗ୍ରହଣ କରୁଛନ୍ତି, ସେହି ଗୋଟିଏ ପ୍ରକାର ଖାଦ୍ୟ ଖାଉଛି, ପୁଣି ସାମାଜିକ ପରିଚୟ ଓ ଜନ୍ମକୁ ନେଇ ଜଣେ ମଣିଷ ଅନ୍ୟ ଜଣେ ମଣିଷକୁ ଛୁଇଁବାକୁ ଅଯୋଗ୍ୟ ମନେ କରୁଛି କାହିଁକି? ଏ ପ୍ରଶ୍ନଟି ବହୁତ ଦୁଃଖିତ ଲାଗେ, ବହୁତ ବିରାଟ ଏକ ପ୍ରଶ୍ନ। ଏହି ପ୍ରଶ୍ନ ହିଁ ଆମ ସମାଜକୁ ସର୍ବପ୍ରଥମ କ୍ଷୁର୍ଣ୍ଣ କ୍ଷୁର୍ଣ୍ଣ ଭାବରେ ପ୍ରତି ଅଙ୍ଗ ହିସାବରେ ଅସମାନତା ୟା ଅପରାଧର ଦୁନିଆକୁ ନେଇଯାଉଛି। ଯେମିତି ବର୍ତ୍ତମାନ ବି ଆପଣ ଅନେକ ଘରେ, ଗାଁ ଗହଳିରେ ଶୁଣିବାକୁ ପାଉଥିବେ ଯେ ତା ଘରକୁ ଯିବା ମନା, ସେମାନେ ମନ୍ଦିରକୁ ଯାଇପାରିବେନି, ସେମାନେ ସେଇଠୁ ପାଣି ପିଇ ପାରିବେନି, ନଳରୁ ପାଣି ବ୍ୟବହାର କରିବେ ନାହିଁ। ତାହେଲେ ଆପଣ କେମିତି କହିପାରୁଛନ୍ତି ଯେ ଆମେ ଏକ ବିକଶିତ ରାଷ୍ଟ୍ରରେ ଏକ ଉତ୍ତମ ନାଗରିକ? ଯେହେତୁ ଆମର ସମ୍ବିଧାନ ଏହି ଅସ୍ପୃଶ୍ୟତା ଶବ୍ଦକୁ ସମ୍ବିଧାନର ଗଠନ ସ୍ୱାଧୀନତାର ପୂର୍ବ ଦିନ ହିଁ ଏଟାକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିବାରେ ନିୟମ ବନାଇ ଦେଇଛି ଏବଂ ଆପଣ ଏତେ ପର୍ଯ୍ୟନ୍ତ ତାକୁ ମାନୁନାହାନ୍ତି, ତାହେଲେ ଆପଣ ଉତ୍ତମ ନାଗରିକ ହେଲେ କେମିତି? ନିଶ୍ଚିତ ଭାବରେ ତାକୁ ଉଲ୍ଲଂଘନ କରି ଆପଣ ଏସବୁ ବ୍ୟବହାର କରୁଛନ୍ତି, ସିଧାସଳଖ ଭାବରେ ଆପଣଙ୍କ ସମ୍ବିଧାନକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରୁଛନ୍ତି। ଅବଶ୍ୟ ସଚେତନ ହୋଇ ସମାନ ଅଧିକାର ନେଇ ସମସ୍ତେ ସମ୍ମାନ ସହ ବଞ୍ଚିବା ଏକାନ୍ତ ଆବଶ୍ୟକ। ଏକ ଆଦର୍ଶ ସମାଜ ଯେତେବେଳେ ଗଠନ ହୋଇପାରିବ ଯେତେବେଳେ ଆମ ଦେଶର ପ୍ରତ୍ୟେକ ନାଗରିକ ସମାନ ଅଧିକାରୀ ସମାନ ସମ୍ମାନ ନେଇ ବଞ୍ଚିପାରିବେ। ମଣିଷକୁ ଜାତି କେବେ ବି ବଡ଼ କରିପାରେ, ତା'ର ଉନ୍ନତି ଉନ୍ନତ ଚିନ୍ତାଧାରା ଓ ମାନବିକତା ହିଁ ତାକୁ ସମ୍ମାନ ଦିଗକୁ ନେଇଯାଏ, ତାକୁ ସମ୍ମାନ ଦେବା କଥା। ସେହି ବ୍ୟକ୍ତି ହିଁ ସଫଳ ହୋଇପାରିବ। ଏକ ସୁସ୍ଥ ସମାଜ ସେତେବେଳେ ଗଠନ ହୋଇପାରିବ ଯେତେବେଳେ ଏହି ଅସ୍ପୃଶ୍ୟତା ଭାବ ସମ୍ପୂର୍ଣ୍ଣ ରୂପେ ଆମ ସମାଜରେ ବଞ୍ଚୁଥିବା ପ୍ରତ୍ୟେକ ନାଗରିକ ପ୍ରତ୍ୟେକ ଲୋକଙ୍କର ମନରୁ ସମ୍ପୂର୍ଣ୍ଣ ରୂପେ ଦୂର ହୋଇଯିବ। ତେବେ ଆମେ କହିପାରିବା ଆମେ ଏକ ଉନ୍ନତ ସମାଜ ଗଠନ କରିପାରୁଛି, ଏକ ଆଦର୍ଶ ସମାଜ ଗଠନ ସଫଳ ହୋଇପାରିବା। ନଚେତ୍ ଏମିତି ଏହାର ପରିଣାମ ଯେମିତି ହେଉଛି କି ଯେ ସମାଜରେ ଅସମାନତା ଦେଖାଯାଉଛି, ଯାହାଫଳରେ ଅପରାଧ ବଢ଼ୁଛି, ହିଂସା ବଢ଼ୁଛି, ହଡ଼ତାଳ ହେଉଛି, ବିଭିନ୍ନ ବିଭିନ୍ନ ପ୍ରକାର ସମାଜକୁ ପ୍ରଦୂଷିତ କରୁଛି ଏହି ଗୋଟିଏ ଭାବ। ପ୍ରଥମେ ଆମେ ନିଜର ମାନସିକକୁ ନିଜେ ହିଁ ଠିକ୍ କରିବା କଥା, ତାପରେ ଅନ୍ୟକୁ ଦୋଷ ଦେବା କଥା। ଯାହା ଆମେ କହୁଛେ ତାକୁ କର୍ମରେ ବି ମଧ୍ୟ ବିନିଯୋଗ କରିବା କଥା, ଏବଂ ଏମିତି ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଜଣେ ଜଣେ କରି ଯଦି ଆମେ ଏହି ଅସ୍ପୃଶ୍ୟତା ଭାବକୁ ମନରୁ ସମ୍ପୂର୍ଣ୍ଣ ରୂପେ ଦୂର କରିପାରିବା, ଲୋପ କରିପାରିବା, ତେବେ ଆମେ ସେହି ମହାନ ପୁରୁଷ ମହାତ୍ମା ଗାନ୍ଧୀ ଏବଂ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର ସ୍ୱପ୍ନକୁ ସାକାର କରିବା। ଅଶେଷ ଅଶେଷ ଧନ୍ୟବାଦ ଶ୍ରୋତା ବନ୍ଧୁ, ପୁଣି ଥରେ ସମସ୍ତଙ୍କୁ ମୋର ପ୍ରଣାମ ନମସ୍କାର ଓ ଆନ୍ତରିକ ଧନ୍ୟବାଦ। ଜୟ ହିନ୍ଦ।
0: ଧନ୍ୟବାଦ।

ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର। ଆପଣଙ୍କର ପ୍ରିୟ ମନପସନ୍ଦର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଯୁବବାଣୀ। ଯଦି ଆପଣମାନେ ମଧ୍ୟ ଆମର ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହାନ୍ତି, ତାହେଲେ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଗୁରୁବାର ମଧ୍ୟାହ୍ନ 12:00-12:30 ମଧ୍ୟରେ ଆମକୁ କଲ୍ କରନ୍ତୁ ଏବଂ ଏହାର ପ୍ରସାରଣ ଆପଣମାନେ ଶୁଣିବେ ସେହି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସନ୍ଧ୍ୟା 5:30। ଆମକୁ କଲ୍ କରିବା ପାଇଁ ଆମ ନମ୍ବର 2 ହେଲା 0680-2220-521 ଏବଂ ଅନ୍ୟ ଗୋଟିଏ ନମ୍ବରଟି ହେଉଛି 0680-2222-621।

ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇସାରିଲାଣି ଆମର କାର୍ଯ୍ୟକ୍ରମରୁ ବିଦାୟ ନେବାର। ଆଶା କରୁଛି ଆଜିର ଯୁବବାଣୀର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଯଦି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଛି, ତାହେଲେ ଆମକୁ ଚିଠି ଲେଖି ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ଆଉ ଆମ ପିନ୍କୋଡ଼୍ ନମ୍ବରଟି ହେଉଛି 760001। ପୁଣି ଥରେ କହିଦେଉଛି 760001। ତାହେଲେ ଆଜିର କାର୍ଯ୍ୟକ୍ରମରୁ ମୁଁ ବର୍ଷା ବିଦାୟ ନେଉଛି। ନମସ୍କାର।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ସିଦ୍ଧାର୍ଥ ଶଙ୍କର ମହାରଣା ଏବଂ ଉପସ୍ଥାପନରେ ଥିଲେ ବର୍ଷାରାଣୀ ପାଣିଗ୍ରାହୀ।
1: ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ବନଲକ୍ଷ୍ମୀ କାନନଙ୍କ ଏବଂ ସୁଭାଶିଷ ସେନଙ୍କ କଣ୍ଠରେ ଶୁଣିବା ସୁଗମ ସଙ୍ଗୀତଟିଏ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ଭକ୍ତି ଧାରାବାହିକ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜି ଆପଣମାନେ ଶୁଣିପାରିବେ ଏହାର 171ତମ ଭାଗ।
2: एपिसोड 171 171।

ଶ୍ରୋତାବନ୍ଧୁ, ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣୁଥିଲେ କେତୋଟି ଆଲବମ୍ ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ। ରିଲେ କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଗ୍ରାମାଞ୍ଚଳ ନାଗରିକଙ୍କୁ ସରକାରୀ ପଦକ୍ଷେପ ଏବଂ ସ୍ଥାନୀୟ ପ୍ରସଙ୍ଗଭିତ୍ତିକ ଯୋଜନା ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ସ୍ୱତନ୍ତ୍ର ଗ୍ରାମସଭା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ବ୍ୟାପକ ଆଲୋଚନା ମାଧ୍ୟମରେ ପଞ୍ଚାୟତଗୁଡ଼ିକରେ ଖର୍ଚ୍ଚ ହେବାକୁ ଥିବା ବିଭିନ୍ନ ଯୋଜନା ଆଧାରିତ ଅଟକଳର ରୂପରେଖ ପ୍ରସ୍ତୁତ କରିବାରେ ଏହା ସହାୟକ ହୋଇଥାଏ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଗତକାଲି ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଆୟୋଜନ କରାଯାଇଥିଲା। ଇତିମଧ୍ୟରେ ବିଭିନ୍ନ ପଞ୍ଚାୟତରେ ସଭା ଆୟୋଜନ କରାଯାଇ ପାନୀୟ ଜଳ, ପରିମଳ, ପରିବେଶ ସୁରକ୍ଷା, ସ୍ୱଚ୍ଛତା, ସାଧାରଣ ବଣ୍ଟନ, ନଦୀ ବିକାଶ, ଜଳ ଉତ୍ସ ପୁନରୁଦ୍ଧାର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ସବ୍କି ଯୋଜନା ସବ୍କା ବିକାଶ ଦୃଷ୍ଟିକୋଣ ଆଧାରରେ ଚଳିତ ଆର୍ଥିକ ବର୍ଷରେ ଜାରି ରହିଥିବା ପ୍ରକଳ୍ପ ଏବଂ ଆସନ୍ତା ଆର୍ଥିକ ବର୍ଷ ପାଇଁ ରୂପରେଖ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇଛି। ସୁଶାସନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ନାଗରିକ କୈନ୍ଦ୍ରିକ ଦୃଷ୍ଟିକୋଣ ଆଧାରିତ କାର୍ଯ୍ୟକ୍ରମ ତଥା ସଚେତନତା ନେଇ ଗ୍ରାମସଭାରେ ଉପସ୍ଥିତ ଅଂଶୀଦାରଙ୍କୁ ଅବଗତ କରାଯାଇଛି। ସ୍ଥାନୀୟ ବାସିନ୍ଦା, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ କାର୍ଯ୍ୟକର୍ତ୍ତା ଓ ସରକାରୀ ଅଧିକାରୀ ଏହି ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜ ନିଜର ଅଭିଜ୍ଞତା, ବିଚାର ଏବଂ ପରାମର୍ଶକୁ ଉପସ୍ଥାପନ କରିଛନ୍ତି। ଫଳରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପ ନେଇ ସୃଷ୍ଟ ଆହ୍ୱାନର ସମାଧାନ ପାଇଁ ନୂତନ ମାର୍ଗ ଉନ୍ମୁକ୍ତ ହୋଇଛି। ପଞ୍ଚାୟତରାଜ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏହି ଜନଯୋଜନା ଅଭିଯାନରେ କେନ୍ଦ୍ର ସରକାରଙ୍କ 21 ମନ୍ତ୍ରଣାଳୟ ଓ ବିଭାଗ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନଭାଗିଦାରିତା ଆଭିମୁଖ୍ୟକୁ ଏହି ଯୋଜନା ପ୍ରତିଫଳିତ କରୁଛି। 2018 ମସିହାରୁ ଦେଶବ୍ୟାପୀ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏଭଳି ଯୋଜନା ଜାରି ରହିଛି। ଏପରିକି ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଧୀନରେ ପଞ୍ଚାୟତରାଜ ମନ୍ତ୍ରଣାଳୟ ସ୍ଥାନୀୟ ଅଞ୍ଚଳ ବିକାଶର 9 ପ୍ରସଙ୍ଗ ଉପରେ ତାଲିମ ଓ ଦକ୍ଷତା ବିକାଶ ଦିଗରେ ସହଯୋଗ ପ୍ରଦାନ କରିଆସୁଛି। 255,000 ଅଧିକ ଗ୍ରାମ ପଞ୍ଚାୟତ ସ୍ଥାନୀୟ ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା ସହ ସେଗୁଡ଼ିକୁ ଇ ଗ୍ରାମ ସ୍ୱରାଜ ପୋର୍ଟାଲରେ ଅପଲୋଡ଼ କରୁଛନ୍ତି। ପଞ୍ଚାୟତ ବିକାଶ ବ୍ୟବସ୍ଥାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଏବଂ ବିକଶିତ ଭାରତ ଦୃଷ୍ଟିକୋଣକୁ ଏହା ଅଧିକ ତ୍ୱରାନ୍ୱିତ କରିଛି। 2026-2031 ପଞ୍ଚବର୍ଷୀୟ ଯୋଜନା ଅଧୀନରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥାର ବିକାଶ ପାଇଁ 16 ଅର୍ଥ କମିଶନ 4,35,236 କୋଟି ଟଙ୍କା ସୁପାରିଶ କରିଛନ୍ତି, ଯାହାକି ପୂର୍ବ ଅର୍ଥ କମିଶନଙ୍କ ତୁଳନାରେ 84% ଅଧିକ। ପଞ୍ଚାୟତ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆତ୍ମନିର୍ଭର ପଞ୍ଚାୟତ ସ୍ୱତନ୍ତ୍ର ପୁରସ୍କାର ବାବଦରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ରାଶି ପ୍ରଦାନର ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ବିଭାଗ ଅଧୀନରେ ଗତ ଜୁଲାଇ 1 ଦେଶବ୍ୟାପୀ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ କାର୍ଯ୍ୟକାରୀ ହୋଇଛି। ଏହା ମାଧ୍ୟମରେ 125 ଦିନର ନିଯୁକ୍ତିକୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ଏହା ଅଧୀନରେ ପ୍ରାୟ 231,000 ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଜାରି ରହିଛି। ଚଳିତ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 93,841 କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଅର୍ଥ ପ୍ରଦାନ କରାଯାଇଛି। ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଅଧୀନରେ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରାମସଭା ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିଥାଏ। ପାନୀୟ ଜଳ ଓ ପରିମଳ ବିଭାଗର ସ୍ୱଚ୍ଛ ଭାରତ ଗ୍ରାମୀଣ ମିଶନ ଅଧୀନରେ ଇତିମଧ୍ୟରେ 12,22,00,000 ପରିବାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ ଶେଷ ହେବା ସହିତ ଗ୍ରାମଗୁଡ଼ିକରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି। ଜଳ ସଞ୍ଚୟ ଯୋଜନାକୁ ଜନଭାଗିଦାରୀରେ ପରିବର୍ତ୍ତନ କରାଯାଇଛି। 1,55,00,000 ଅଧିକ କୃତ୍ରିମ ପୁନଃ ବିକଶିତ ଏବଂ ସଂରକ୍ଷଣ ଢାଞ୍ଚା ନିର୍ମିତ ହୋଇଛି। ଏକ ରାଷ୍ଟ୍ର ଏକ ରାସନ କାର୍ଡ ଅଧୀନରେ ଖାଦ୍ୟ ଏବଂ ଉପଭୋକ୍ତାଙ୍କ ସୁରକ୍ଷାକୁ ଅଧିକ ସଶକ୍ତ କରାଯାଇପାରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ ସମୟ ଅବଧିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜମି ତଥ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରଯୁକ୍ତି ବିଦ୍ୟା ଆଧାରିତ କରାଯାଇଥିବାରୁ ଜମି ମାଲିକ ସୁରକ୍ଷିତ ରହିବା ସହ ଋଣ ପାଇବା ସହଜ ହୋଇପାରିଛି। ସବ୍କି ଯୋଜନା ସବ୍କି ବିକାଶ ଦୃଷ୍ଟିକୋଣ ଆଧାରିତ ଏଭଳି ବିଭିନ୍ନ ପଦକ୍ଷେପ ବିକଶିତ ଭାରତ ଗଠନ ଦିଗରେ ତୃଣମୂଳ ସ୍ତରରେ ସଶକ୍ତ, ଆତ୍ମନିର୍ଭର ଏବଂ ଭବିଷ୍ୟତମୁଖୀ ନିଷ୍ପତ୍ତି ନେବାରେ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି।

0: ନମସ୍କାର, ଆପଣଙ୍କର କିଛି ଅଭିଳାଷ ଅଛି କି? କେଉଁ ଅଭିଳାଷ ଆପଣଙ୍କର ପୂର୍ଣ୍ଣ ହୋଇଛି ଆଉ କେଉଁ ଅଭିଳାଷ ଆପଣଙ୍କର ପୂର୍ଣ୍ଣ ହୋଇନି, ସେ ବିଷୟରେ ଆପଣ ଆମ ସହିତ କଥା ହେବାକୁ ଚାହୁଁଛନ୍ତି କି?
1: ତାହେଲେ ଆମ ପାଖକୁ ଫୋନ୍ କରିବେ ଆଗାମୀ ଗୁରୁବାର ମାନେ 8 ତାରିଖ ଅପରାହ୍ନ 5:00 to 5:40 ମଧ୍ୟରେ ଆମ କାର୍ଯ୍ୟକ୍ରମ କିଛି କଥା କିଛି ଗୀତରେ।
0: ନମସ୍କାର, ତାହେଲେ ଆମର ଫୋନ୍ ନମ୍ବର ହେଉଛି 2220521 ଏବଂ 2222621।
1: ନମ୍ବର ଦୁଇଟି ପୁଣି ଥରେ କହି ରଖୁଛୁ, 2220521 ଏବଂ ଦ୍ୱିତୀୟଟି 2222621।
0: ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼ 0680-0680।
1: ତାହେଲେ ମନେ ରହିଲା ତ ଆଗାମୀ ଅଧ୍ୟାୟର ବିଷୟବସ୍ତୁ? ମୋ ଅଭିଳାଷ।
0: ତାହେଲେ ଆପଣଙ୍କ ଫୋନ୍ କଲ୍ ଅପେକ୍ଷାରେ ରହିଲୁ।

କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାଞ୍ଜାନିଆରେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ଆନ୍ତଃ ସଂସଦୀୟ ସଂଘର 153ତମ ବୈଠକ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ନେତୃତ୍ୱରେ ଯୋଗ ଦେବେ ସଂସଦୀୟ ପ୍ରତିନିଧି ମଣ୍ଡଳୀ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି ହାସଲ କରିଛି 5ଟି ସ୍ୱର୍ଣ୍ଣ ପଦକ, 85ଟି ପଦକ ସହ ତାଲିକାରେ ଚତୁର୍ଥ ସ୍ଥାନକୁ ଉନ୍ନୀତ। ଏବଂ ମୁଲାନପୁର

0: ଦିନିକିଆ ଆନ୍ତର୍ଜାତିକ କ୍ରିକେଟରେ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସାମ୍ପ୍ରତିକ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ସମାବେଶୀ କ୍ଷେତ୍ର ହେଉଛି ସ୍ଥିରତାର ମୂଳଦୁଆ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ପଞ୍ଚମ କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଆର୍ଥିକ ସ୍ଥିରତାକୁ ସାମାଜିକ ସ୍ଥିରତାଠାରୁ ପୃଥକ କରାଯାଇପାରିବ ନାହିଁ। ପରିବର୍ତ୍ତନର ଯୁଗରେ ନିରନ୍ତରତା ପ୍ରସଙ୍ଗ ଆଧାରରେ ଆୟୋଜିତ ଏହି ସମ୍ମିଳନୀରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଗଣତନ୍ତ୍ର ଏବଂ ବିକାଶ ସମନ୍ୱିତ ମାଧ୍ୟମରେ ଗତିଶୀଳ ହୋଇପାରିବ। ତେବେ ସହମତି, ସମାବେଶୀ ଏବଂ ପ୍ରତିକ୍ରିୟାଶୀଳ ନୀତି ନିର୍ଦ୍ଧାରଣ ସ୍ଥାୟୀ ଅଭିବୃଦ୍ଧିକୁ ଅଧିକ ସଶକ୍ତ କରିବ ବୋଲି ସେ କହିଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସାମୂହିକ ପ୍ରୟାସ ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆହ୍ୱାନ ସମୟରେ ସହମତି ଆଧାରିତ ନିଷ୍ପତ୍ତି ଗ୍ରହଣର ଆବଶ୍ୟକତା ରହିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। କୌଣସି ପ୍ରସଙ୍ଗ ଉପରେ ଆଲୋଚନାର ଗୁରୁତ୍ୱ ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି, ଏହାଦ୍ୱାରା ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ଭବ ହୋଇପାରିବ। ଏହି ସମ୍ମିଳନୀରେ ଆହ୍ୱାନ ପାଇଁ ପ୍ରସ୍ତୁତ ବିଶ୍ୱ ଶୀର୍ଷକ ଏକ ଅଧିବେଶନକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର କହିଛନ୍ତି, ସାମ୍ପ୍ରତିକ ବିଶ୍ୱରେ ଭୌତିକ ବୈଶିଷ୍ଟ୍ୟ ଗୁରୁତ୍ୱ ଅର୍ଥନୈତିକ ପରିବର୍ତ୍ତନର ମାର୍ଗ ପାଲଟିଛି। ସେ କହିଛନ୍ତି, ଏକ ନିର୍ଭରଶୀଳ ଜାହାଜ ଚଳାଚଳ ମାର୍ଗରେ ସୃଷ୍ଟ ପ୍ରତିବନ୍ଧକ ବହୁ ଦୂରତାରେ ଥିବା ଅଶୋଧିତ ତୈଳ କ୍ଷେତ୍ରକୁ ପ୍ରଭାବିତ କରିପାରେ। ସାଧାରଣ ପରିସ୍ଥିତିରେ ଦକ୍ଷ ଯୋଗାଣ ଶୃଙ୍ଖଳ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀର ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ଅର୍ଥନୈତିକ ଶକ୍ତି ଓ ସ୍ଥିରତା ଉପରେ ଆଲୋକପାତ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସରେ 7.8% ଅଭିବୃଦ୍ଧି ସମ୍ପର୍କରେ ବର୍ଣ୍ଣନା କରି ଅର୍ଥମନ୍ତ୍ରୀ ଗତ ଦଶନ୍ଧିରେ ଦେଶର ଭିତ୍ତିଭୂମି ବିକାଶ, ବ୍ୟାଙ୍କ କ୍ଷେତ୍ରରେ ସଂସ୍କାର, ଆର୍ଥିକ ଦୂରଦୃଷ୍ଟି ସମ୍ପନ୍ନ ସରକାରଙ୍କ ପଦକ୍ଷେପ ଉପରେ ମତ ଉପସ୍ଥାପନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟପ୍ରଦେଶର ଭୋପାଳଠାରେ କେତେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୋପାଳର ଭେଲ୍ର ଦଶହରା ମଇଦାନଠାରେ ଏକ ରାଜ୍ୟସ୍ତରୀୟ ଗୋପାଳକ ସମ୍ମିଳନୀକୁ ସମ୍ବୋଧନ କରିବା ସହ ଗୋ ଆଶ୍ରୟସ୍ଥଳ ପାଇଁ 101 କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି। ଏଥିରେ 11 ଜିଲ୍ଲାର ପ୍ରାୟ 35,000 ଗୋପାଳକ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ଶାହା ଆଭାସୀ ମାଧ୍ୟମରେ ଉଜ୍ଜୟିନୀରେ ନିର୍ମିତ ହେବାକୁ ଥିବା ଏକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 255 କୋଟି ଟଙ୍କା ଏଥିପାଇଁ ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ଶାହା କହିଛନ୍ତି, 12 କୋଟି ଟଙ୍କା ବ୍ୟୟରେ ଭୋପାଳର ଏକ କେନ୍ଦ୍ରୀୟ ପ୍ରୟୋଗଶାଳା ସ୍ଥାପନ କରାଯାଇଛି। ଶିବପୁରୀରେ ଏକ କ୍ଷୁଦ୍ର ଦୁଗ୍ଧ କାରଖାନା ନିର୍ମାଣ କରାଯିବ ବୋଲି ଶ୍ରୀ ଶାହା ଘୋଷଣା କରିଛନ୍ତି।
1: ହମନେ ଶ୍ୱେତ କ୍ରାନ୍ତି 2 କି ଶୁରୁଆତ କି ହୈ ଇସମେ ହମ ନଈ 75,000 ସହକାରୀ ଡେରିଆ ଗାଓ ମେ ବନାଏଙ୍ଗେ ଔର 46,000 ଡେରିଓ କୋ ମଜବୁତ କରେଙ୍ଗେ। 75,000 ନଈ ଡେରିଆ ବନାନେ ମେ ସବସେ ଜ୍ୟାଦା ଡେରୀ ମେରେ ମଧ୍ୟପ୍ରଦେଶ ମେ ବନ୍ନେ ୱାଲି ହୈ।
0: ଗୋପାଳକ ସମ୍ମିଳନୀ ପୂର୍ବରୁ ଶ୍ରୀ ଶାହା ସେହି ମଇଦାନଠାରେ ମଧ୍ୟପ୍ରଦେଶ ପୁଲିସ୍ ଦ୍ୱାରା ପ୍ରସ୍ତୁତ ନୂତନ ଅପରାଧିକ ଆଇନ ଆଧାରିତ ଏକ ପ୍ରଦର୍ଶନୀ ମଣ୍ଡପକୁ ଉଦ୍ଘାଟନ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ କୁଏତ ପତାକାଧାରୀ ପଣ୍ୟବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ସେଥିରେ ଥିବା 5 ଭାରତୀୟ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଓମାନ ସ୍ଥିତ ଭାରତୀୟ ଦୂତାବାସ ଆଜି ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ କହିଛି, ଏମ୍ଟି କାଜିମାହ 3 ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଓମାନ କର୍ତ୍ତୃପକ୍ଷଙ୍କ ସହଯୋଗ ମାଧ୍ୟମରେ ଭାରତୀୟଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି। ସେଥିପାଇଁ ଦୂତାବାସ ପକ୍ଷରୁ ଓମାନ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତାଞ୍ଜାନିଆରେ ଆସନ୍ତା ସୋମବାରଠାରୁ 9 ପର୍ଯ୍ୟନ୍ତ ଆନ୍ତଃ ସଂସଦୀୟ ସଂଘ ଆଇପିୟୁର 153ତମ ବୈଠକ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ନେତୃତ୍ୱରେ ଏକ ସଂସଦୀୟ ପ୍ରତିନିଧି ମଣ୍ଡଳୀ ତାଞ୍ଜାନିଆ ଗସ୍ତରେ ଯାଇଛନ୍ତି। ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ଆଧାରିତ ବୈଠକ, ପ୍ୟାନେଲ ଆଲୋଚନା ଏବଂ କର୍ମଶାଳାରେ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବା ସହ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ

0: ଯୋଗଦାନ କରୁଛୁ। ସେଣ୍ଟ୍ରାଲ ଭିସ୍ତା ପୁନଃ ବିକାଶ ପ୍ରକଳ୍ପ ହେଉଛି ନୂଆଦିଲ୍ଲୀରେ ଦେଶର କେନ୍ଦ୍ରୀୟ ପ୍ରଶାସନିକ ଏବଂ ନାଗରିକ କୈନ୍ଦ୍ରିକ କାର୍ଯ୍ୟାଳୟଗୁଡ଼ିକର ପୁନଃନିର୍ମାଣ କରିବା। ସେଗୁଡ଼ିକ ମଧ୍ୟରେ ନୂତନ ସଂସଦ ଭବନ, କର୍ତ୍ତବ୍ୟ ପଥ, କେନ୍ଦ୍ରୀୟ ସଚିବାଳୟ ଆଦି ରହିଛି। ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟ ନେଇ ଭିତ୍ତିଭୂମି କ୍ଷେତ୍ରରେ ଏଭଳି ବିକାଶ କରାଯାଇଛି। କେନ୍ଦ୍ର ସରକାରଙ୍କର ସମସ୍ତ 51 ମନ୍ତ୍ରଣାଳୟକୁ କେନ୍ଦ୍ରୀୟ ସଚିବାଳୟର 10 କୋଠା ମଧ୍ୟରେ ସ୍ଥାନିତ କରାଯାଇଛି। ଏହାଦ୍ୱାରା ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସମନ୍ୱିତ କାର୍ଯ୍ୟ ବ୍ୟବସ୍ଥା ଅଧିକ ତ୍ୱରାନ୍ୱିତ ହୋଇପାରିଛି। 2023 ମଇ ମାସ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ହେଉଛି 140 ଭାରତୀୟଙ୍କ ଆକାଂକ୍ଷା ଓ ସ୍ୱପ୍ନର ପ୍ରତିଫଳନ।
1: ये विश्व को भारत के दृढ़ संकल्प का संदेश देता हमारे लोकतंत्र का मंदिर है। ये नया संसद भवन योजना को यथार्थ से, नीति को निर्माण से, इच्छा शक्ति को क्रिया शक्ति से, संकल्प को सिद्धि से जोड़ने वाली अहम कड़ी साबित होगा।
0: ଆନ୍ଧ୍ରପ୍ରଦେଶର ଶ୍ରୀ ସିଟି ସତ୍ୟବେଦୁ ମଣ୍ଡଳର ଏକ ଘରୋଇ ଶିଳ୍ପ ଉଦ୍ୟୋଗରେ ଆଜି ବଏଲର ବିସ୍ଫୋରଣ ଯୋଗୁଁ 4 ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ରେ ଥିବା ଏହି କାରଖାନାରେ ଘଟିଥିବା ବିସ୍ଫୋରଣରେ 2 ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ 2 ଗୁରୁତର ଆହତଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତ 5 ସ୍ୱର୍ଣ୍ଣ ଓ 2 ରୌପ୍ୟ ଏବଂ 2 କାଂସ୍ୟ ପଦକ ହାସଲ କରିଛି। ଏଥିସହ ଭାରତର ପଦକ ସଂଖ୍ୟା 85 ବୃଦ୍ଧି ପାଇଛି। ସେଥିରେ 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 କାଂସ୍ୟ ପଦକ ରହିଛି। ଭାରତ ତାଲିକାର 4 ସ୍ଥାନକୁ ଉନ୍ନୀତ ହୋଇଛି। ପୁରୁଷ 2020 କ୍ରିକେଟ୍ ବର୍ଗରେ ପାକିସ୍ତାନକୁ 19 ପରାସ୍ତ କରି ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ପୁରୁଷ କୁସ୍ତି ପ୍ରତିଯୋଗିତାରେ ଅମନ ସେରାୱତ 57 କିଲୋଗ୍ରାମ ବର୍ଗରେ ଉତ୍ତର କୋରିଆ ପ୍ରତିଦ୍ୱନ୍ଦ୍ୱୀକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ହକି ପ୍ରତିଯୋଗିତାରେ ମାଲେସିଆକୁ 5-1 ପରାସ୍ତ କରି ଭାରତୀୟ ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଏଥିସହ 2028 ଲସ୍ ଏଞ୍ଜେଲ୍ସ ଅଲମ୍ପିକ୍ସ ପ୍ରତିଯୋଗିତାକୁ ସିଧାସଳଖ ଯୋଗ୍ୟତା ହାସଲ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରଠାରେ ଚଳିତ ଭାରତ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଜାରି ରହିଛି। ଭାରତ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 50 ଓଭରରେ ଭାରତ 7 ବିନିମୟରେ 351 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ସମାବେଶୀ କ୍ଷେତ୍ର ସ୍ଥିରତାର ମୂଳଦୁଆ କହିଲେ ଉପରାଷ୍ଟ୍ରପତି। ମଧ୍ୟପ୍ରଦେଶର ଭୋପାଳଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି ହାସଲ କରିଛି 5 ସ୍ୱର୍ଣ୍ଣ ପଦକ ଏବଂ ମୁଲାନପୁର ଦିନିକିଆ ଆନ୍ତର୍ଜାତିକ କ୍ରିକେଟରେ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ରାଜନଗର ବ୍ଲକର ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଶୈଳେନ୍ଦ୍ର ସରାଇ ଗାଁରେ ସୁନାମି ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜାତୀୟ ସୁନାମି ପ୍ରସ୍ତୁତି ବୋର୍ଡ ଓ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରର ପ୍ରତିନିଧି ଦଳ। ସୁନାମି ଆସିଲେ ଗ୍ରାମବାସୀ କିପରି ମୁକାବିଲା କରିବେ ସେ ନେଇ ଦଳ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ ସଚେତନତା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି। ରାଜ୍ୟର ସୁନାମି ପ୍ରବଣ ଗ୍ରାମଗୁଡ଼ିକ ମଧ୍ୟରୁ ଅନେକ ଗ୍ରାମକୁ ନିରାପଦ ଗ୍ରାମ ଭାବେ ସ୍ୱୀକୃତି ମିଳିଥିବା ବେଳେ କେନ୍ଦ୍ରାପଡ଼ାର

0: ଏହି ଗ୍ରାମ ମଧ୍ୟ ଏ ଦିଗରେ ପଦକ୍ଷେପ ନେଉଛି। ଏ ସମ୍ପର୍କରେ ସୁନାମି ରେଡି ବୋର୍ଡ ବୈଜ୍ଞାନିକ ଜେ ପଦ୍ମନାଭନ କହିଛନ୍ତି।
1: ये सुनामी रेडी का प्रोग्राम है, हमारा कम्युनिटीज को सेल्फ रिलियंट एंड सुनामी रेडी बनाने का। जो 12 इंडिकेटर्स है वो अभी मीट किया, हर एक आदमी छोटे बच्चे से बड़े लोगों को तक। आगे का प्रक्रिया ऐसा ही, जो ज्यादा सुनामी रेडी कम्युनिटीज रहता वो लोगों को यूनेस्को से सुनामी रेडी सर्टिफिकेट भी मिलेगा।
0: ओस्टमार विशेषज्ञ त्रिलोचन राउत कहते,
2: ଏପର୍ଯ୍ୟନ୍ତ ଆମକୁ ଯାହା ଲାଗୁଛି, ଛୋଟରୁ ବଡ଼ ବୟସ୍କ ବୃନ୍ଦ ଆଉ ସମସ୍ତେ କିଛି ନା କିଛି ସୁନାମି ବିଷୟରେ ଜାଣିଛନ୍ତି। ସେମାନେ ଆମକୁ ଗୋଟେ ନାଟ୍ୟକ୍ରମରେ ଜଣାଇଦେଲେ କି ସୁନାମି ଆସିଲେ ଆମେ କ'ଣ କରିବୁ, ପ୍ଲସ୍ ଆମର ଆଗକୁ ରହିଛି, ସାର୍ ମାନେ ଯିବେ ଚେକ୍ କରିବେ ଆମ ସୁନାମି ଆଶ୍ରୟସ୍ଥଳୀ ଯିବା ପାଇଁ ଯେଉଁ ସାଇନେଜ୍ ସେଗୁଡ଼ା ସବୁ ଠିକ୍ ଲାଗିଛି କି ନାହିଁ, ଆମର ୱାଲ୍ ପେଣ୍ଟିଂ ପୋଷ୍ଟର ଏସବୁ ବିଭିନ୍ନ ଜିନିଷ ଯେଉଁଟା ଆୱେର୍ନେସ୍ ପାଇଁ ଦରକାର ସେସବୁ ଜିନିଷ ଠିକ୍ ଅଛି କି ନାହିଁ ସେଟା ପରୀକ୍ଷା କରିବା ପାଇଁ ଯିବେ।
0: ରାଜନଗର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡ଼ିଆ କହିଛନ୍ତି,
3: ସୁନାମି ପ୍ରଭାବିତ ଅଞ୍ଚଳରେ ଲୋକମାନେ ସୁନାମି ସମୟରେ କ'ଣ କରିବେ ନ କରିବେ ସେଥିପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ, ସ୍ୱତନ୍ତ୍ର ଭାବେ ଭାରତ ସରକାରଙ୍କ ତରଫରୁ ଏକ ଟିମ୍ ଆସିଥିଲେ ଏବଂ ସେମାନେ ଲୋକମାନଙ୍କ ସହିତ ବିଭିନ୍ନ ସ୍ତରର ଯୁବକ ଛାତ୍ର ବୃଦ୍ଧ ମା ମାନେ ଛୋଟ ଛୋଟ ପିଲାଙ୍କ ସହିତ ଇଣ୍ଟ୍ରାକ୍ସନ୍ ହେଲେ ଏବଂ ସେମାନେ ଅନୁଭବ କଲେ ଯେ ସୁନାମି ସମୟରେ ଲୋକମାନେ ସଚେତନ ଅଛନ୍ତି ଏବଂ ତାଙ୍କର ଜୀବନ ରକ୍ଷା କରିବା ସହିତ ଗ୍ରାମର ସମସ୍ତ ଲୋକଙ୍କର ଜୀବନ ରକ୍ଷା କରିପାରିବେ ଏବଂ ସରକାରଙ୍କର ଯେଉଁ ନିୟମ ଅଛି ଜିରୋ କାଜୁଆଲିଟି ମଧ୍ୟ କରିପାରିବେ, ତେଣୁ ବିଶେଷ ଭାବେ କାର୍ଯ୍ୟକ୍ରମଟି ସଫଳ ହୋଇଛି।
0: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ମା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ 100 ବର୍ଷ ପୂରଣ କରୁଛି। ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆକର୍ଷଣୀୟ ମେଢ଼, ଆଲୋକ ସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୂଜା ଆୟୋଜନ ପାଇଁ ପୂଜା କମିଟିଗୁଡ଼ିକ ପ୍ରସ୍ତୁତ ହେଉଛନ୍ତି। ପୂଜା ସମୟରେ ଆଇନ ଶୃଙ୍ଖଳା, ଯାତାୟତ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଆଲୋକ ଓ ଅଗ୍ନି ନିରାପତ୍ତା ଭଳି ବିଭିନ୍ନ ବ୍ୟବସ୍ଥା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ଜାହାଜ ନିର୍ମାଣ କ୍ଲଷ୍ଟର ପାଇଁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଥିବା ନେଇ ସୂଚନା ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ 24,700 କୋଟି ଟଙ୍କା ଅନୁମୋଦନ କରାଯାଇଥିବା କୁହାଯାଇଛି। ଏହାଦ୍ୱାରା କେନ୍ଦ୍ରାପଡ଼ା ସହ ଓଡ଼ିଶାର ଶିଳ୍ପ ଓ ରୋଜଗାର କ୍ଷେତ୍ରରେ ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ସେବାର 25 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନର ସୂଚନା ମଧ୍ୟ ଦିଆଯାଇଛି। ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଆଦ୍ୟ ଆବିର୍ଭାବ ସ୍ଥଳୀ ଭାବେ ପରିଚିତ ସିଦ୍ଧ ବଳଦେବଜୀଉ ମନ୍ଦିରର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଜାରି ରହିଛି। ମନ୍ଦିର ପରିସରରେ ନବନିର୍ମିତ ପାଦପଦ୍ମ ଉନ୍ନୟନ ପରିଷଦ ଗୃହ ଲୋକାର୍ପିତ ହୋଇଛି। ଏହାସହ ମନ୍ଦିରର ନୂତନ ମନ୍ଦିର ନିର୍ମାଣ ଓ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ସହିତ ସିଦ୍ଧଦାସ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବ ବୋଲି ସୂଚନା ମିଳିଛି। ଓଡ଼ିଶାରେ ନୂଆ ସରକାର ଗଠନ ପରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସାଂଗଠନିକ ସ୍ଥିତି, ଆଗାମୀ ପୌର ପଞ୍ଚାୟତ ଓ ସମବାୟ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଏବଂ ସାଂଗଠନିକ କାର୍ଯ୍ୟକ୍ରମ ନେଇ ବୈଠକରେ ଆଲୋଚନା ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମୋତ୍ସବ ପାଳନ ଅବସରରେ 17 ସେପ୍ଟେମ୍ବରରୁ 17 ଅକ୍ଟୋବର ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ପୌରପାଳିକାର ଦୃଷ୍ଟିହୀନ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ପରେ ବିକଶିତ ଭାରତ ବିଷୟରେ ତର୍କ ପ୍ରତିଯୋଗିତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
4: ଜିଲ୍ଲା ହାଲଚାଲରେ ଶୁଣୁଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ନିହାର ରଞ୍ଜନ ସାହୁ, ଉପସ୍ଥାପନା ନୀନା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମାହୁନ୍ତ, ଉପସ୍ଥାପନା ନିହାରବାଳା ପଟ୍ଟନାୟକ ଏବଂ ଅମ୍ବିକା ମହାପାତ୍ର।

0: ଖାଲି ତ ଦୀପଦ ଭଲ ମନ୍ଦ କଥା ହେଲେ ହବନି କି ଗୀତଟିଏ ଶୁଣିଦେଲେ ହବନି, ଆମେ ହେଲେ ଚାଷୀବନ୍ଦୀ ଲୋକ, ଯେତେ କଥା ହଉଥିବା ମନ ଯାଇକି ଥିବ
1: ସେଇ ପେଟ ପାଟଣା ପାଖରେ।
0: ଆ ସେ କଥା ଟିକେ କହୁନ,
1: ଏ ତମକୁ ଯୋଉ କହିନଥିଲି କୃଷି ବନୀକରଣ,
0: ତାହେଲେ ଆଜି ବୈଠକ ଘରେ ସେଇମିତି ଗୋଟେ ଆଲୋଚନା ଥିବ ଆଉ କଣ।
1: ଠିକ ବୁଝିଛ ଜେମାପା, ଆଜି ତମ ପାଇଁ ମୋ ପାଇଁ ଆଉ ଯୋଉମାନେ କୃଷି ବନୀକରଣ କରିବା ପାଇଁ ଆଗ୍ରହୀ ଅଛନ୍ତି ସେଇମାନଙ୍କ କଥାକୁ ଆଖି ଆଗରେ ରଖି ଆଜି ଆମର କିଷାନ ବାଣୀ କାର୍ଯ୍ୟକ୍ରମରେ ରହିଛି ଆଲୋଚନା, କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ।
0: ମହାଶୟ କିଏ ଆସିଛନ୍ତି ଏ ବିଷୟରେ କହିବା ପାଇଁ?
1: ଆମର ବିଶେଷଜ୍ଞ ମହାଶୟ ହେଉଛନ୍ତି ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ବନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ମାନସ ରଞ୍ଜନ ନାୟକ। ସିଏ ଆମକୁ ଏଇ କୃଷି ବନୀକରଣ ବିଷୟରେ ବହୁତ ବଢିଆ ବଢିଆ କଥା କହିବେ, ଆମେ ଶୁଣିବା।
0: ହେଲେ ଅପା, ତୁମେ ଗୋଟେ କାମ କରିବ, ତୁମେ ମହାଶୟଙ୍କ ସହ ବସି କଥା ହୁଅ, ଯୋଉ କଥା ଜାଣିବା କଥା ତାକୁ ସବୁ ଟିପିକି ରଖିବେ ଆଉ କଣ।
1: ଭଲ କଥା କହିଛ, ତାହେଲେ ଏବେ ଆରମ୍ଭ କରୁଛି ମୁଁ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ।
2: ନମସ୍କାର
1: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ। ତାହେଲେ ପ୍ରଥମେ କୁହନ୍ତୁ କୃଷି ବନୀକରଣ କଣ, ବର୍ତ୍ତମାନ ପରିପ୍ରେକ୍ଷୀରେ କୃଷି ବନୀକରଣକୁ ଅଗ୍ରାଧିକାର ଦିଆଯାଉଛି, ଏହା ପଛରେ କାରଣ କଣ?
2: କୃଷି ବନୀକରଣ କହିଲେ ଆମେ ପ୍ରଥମେ ବୁଝିବା, ଏକକ ଜମିରେ ଆମେ ବୃକ୍ଷ ସହିତ ଫସଲ କରିବା ଏବଂ ପ୍ରାଣୀ ସମ୍ପଦକୁ ସମନ୍ୱିତ ଭାବରେ ଚାଷ କରିବା କୁହାଯାଏ କୃଷି ବନୀକରଣ। ଯେହେତୁ ଆମର ଜଳବାୟୁ ପରିବର୍ତ୍ତନ ହେଉଛି, ଆମର ଖାଦ୍ୟ ମଧ୍ୟ ସେହି ପରିମାଣରେ ଦରକାର ହେଉଛି, ତାକୁ ଆଖି ଆଗରେ ରଖି ବର୍ତ୍ତମାନର କୃଷି ବନୀକରଣର ମହତ୍ଵ ଯଥେଷ୍ଟ ରହିଛି, ତେଣୁ ବର୍ତ୍ତମାନ ଦିନରେ କୃଷି ବନୀକରଣକୁ ଅଗ୍ରାଧିକାର ଦିଆଯାଉଛି।
1: ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, କୃଷି ବନୀକରଣ ପାଇଁ ବନୀକରଣର ପ୍ରଣାଳୀ କିପରି ହେବା ଦରକାର?
2: ଯଦି କୃଷି ବନୀକରଣ କଥା ଆମେ ଯଦି ଚିନ୍ତା କରିବା, ତାହେଲେ ଚାରି ପାଞ୍ଚଟି ଦିଗ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ।
1: ଆଜ୍ଞା।
2: ପ୍ରଥମେ ହେଉଛି ସ୍ଥାନ, ତାପରେ ଗଛର ଘନତ୍ଵ, ତା ସହିତ ଫସଲ ଚୟନ, ତା ସହିତ ଆମର କୋଉ ଜାଗାରେ କୃଷି ବନୀକରଣ କରିବା। ଯେମିତିକି ଆମେ ଯଦି ଚିନ୍ତା କରିବା ଗ୍ରାମାଞ୍ଚଳ କଥା ହଉ, କିମ୍ବା ପାହାଡ଼ିଆ ଅଞ୍ଚଳ କଥା ହଉ, କିମ୍ବା ସହରାଞ୍ଚଳ କଥା ହଉ, ସବୁ ପାଇଁ କୃଷି ବନୀକରଣ ପାଇଁ ଅଲଗା ଅଲଗା ତାର ପ୍ରଣାଳୀ ରହିଛି।
1: ଆଜ୍ଞା।
2: ଗୋଟେ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ ସୂଚାଇ ଦେବା ପାଇଁ ଚାହୁଁଛି। ଯେମିତି ଆମର ପାହାଡ଼ିଆ ଅଞ୍ଚଳ ରହିଛି, ପାହାଡ଼ିଆ ଅଞ୍ଚଳରେ କଣ ହୁଏ, ମୃତ୍ତିକା କ୍ଷୟ ବହୁତ ଜଲ୍ଦି ହୁଏ।
1: ଆଜ୍ଞା।
2: ପାହାଡ଼ିଆ ଅଞ୍ଚଳରେ ଆମେ କଣ କରିବାକୁ ପଡିବ, ତାଙ୍କୁ କଣ୍ଟୁର ପ୍ଲାଣ୍ଟିଂ ବା ଏକ ସମାନତାର ସହିତ ତାକୁ ପ୍ଲାଣ୍ଟିଂ କରିବା ଦରକାର, ବୃକ୍ଷରୋପଣ କରିବା ଦରକାର, ଯଦ୍ୱାରା କି ମୃତ୍ତିକା କ୍ଷୟକୁ ଆମେ ରୋକିପାରିବା।
1: ଆଜ୍ଞା।
2: ସେଇଭଳି ଯଦି ଆମେ ସହରାଞ୍ଚଳ କଥା କହିବା, ସହରାଞ୍ଚଳରେ ଆମେ ତାକୁ ଗୋଟେ ଇଂଲିଶରେ ଲ୍ୟାଣ୍ଡସ୍କେପିଂ ଡିଜାଇନ୍ ବୋଲି କହୁଛନ୍ତି, କିମ୍ବା ଆମେ ପାର୍କ କଥା କହୁଛନ୍ତି। ଆପଣମାନେ ଜାଣିଥିବେ ବିଭିନ୍ନ ପାର୍କରେ ଗଛ ସବୁବେଳେ ଲଗା ହଉଛି, ତାକୁ ଗୋଟେ ଡିଜାଇନରେ ଲଗେଇବା ଦରକାର, ତାର ସିମେଟ୍ରି ହେବା ଦରକାର ବା ସମାନତା ରହିବା ଦରକାର, ସୁନ୍ଦରତା ରହିବା ସହିତ ଆମ ପରିବେଶକୁ ମଧ୍ୟ ସେ ସନ୍ତୁଳିତ ରଖିଥାଏ। ତେଣୁ ଜାଗା ଅନୁଯାୟୀ ଆମେ କୃଷି ବନୀକରଣ କରିବା ଦରକାର।
1: ଆପଣ ତ କହିଲେ ଯେ ଗ୍ରାମାଞ୍ଚଳରେ, ସହରାଞ୍ଚଳରେ ଆଉ ପାହାଡ଼ିଆ ଅଞ୍ଚଳରେ କୃଷି ବନୀକରଣ କରାଯାଇଥାଏ, ତାହେଲେ କୁହନ୍ତୁ ପାହାଡ଼ିଆ ଅଞ୍ଚଳରେ, ସହରାଞ୍ଚଳରେ ଆଉ ଗ୍ରାମାଞ୍ଚଳରେ ସବୁ କି ପ୍ରକାର ବୃକ୍ଷ ଚୟନ କରାଯାଇଥାଏ ଆଉ କେତେ କେତେ ଦୂରତାରେ ଏ ଯୋଉ କୃଷି ବନୀକରଣ କରାଯାଏ ବା ବୃକ୍ଷରୋପଣ କରାଯାଇଥାଏ?
2: ସୁନ୍ଦର ପ୍ରଶ୍ନଟି ପଚାରିଲେ। ରିସର୍ଚ୍ଚ ଅନୁଯାୟୀ ଷ୍ଟଡିରୁ ଆମେ ପାଇଛୁ ଯେ ସହରାଞ୍ଚଳରେ ଜାଗାକୁ ନେଇକି, ଛୋଟ ଜାଗା ହେଇଥିବ, ବଡ ଜାଗା ହେଇଥିବ, ତାକୁ ନେଇକି ଆମେ କୃଷି ବନୀକରଣ କରିବା। ଯେମିତି ଛୋଟ ଜାଗା ହେଇଥିଲେ ମାନେ ଜମିର ହୁଡ଼ାରେ ମଧ୍ୟ ଆମେ ଗଛ ଲଗେଇକି ଆମେ ତାକୁ କୃଷି ବନୀକରଣ କରିପାରିବା। ଯଦି ବଡ ଚାଷୀ ହେଇଥିବେ, ବଡ ଜାଗା ଥିବ, ତାହେଲେ ଆମେ 5 meter by 5 meter, 6 meter by 6 meter, ଏମିତି ଆମେ ଦୂରତ୍ୱ ଦେଇକି ଆମେ ସେଥିରେ
1: ବୃକ୍ଷରୋପଣ
2: କରିପାରିବା। ସେଇଭଳିଆ ଯଦି ଆମେ ଗଛ କଥା କହିଲେ, ଗଛକୁ ଆମେ ଯଦି ଦେଖିବା ଫାର୍ମରର କଣ ରିକ୍ୱାୟାରମେଣ୍ଟ ଅଛି, ଆମର ତ ଗଛ ଅନେକ ଅଛି, ଯେମିତି ଶାଗୁଆନ ହେଲା, ଆକାଶିଆ ହେଲା, ଶିଶୁ ହେଲା, ଗମ୍ଭାର ହେଲା, କିଛି ଫଳ ଗଛ ବି ଆମେ ଲଗାଉଛୁ, ଯେମିତିକି ଆମ୍ବ ହେଲା, ଜାମ୍ବୁ ହେଲା, ପିଜୁଳି ହେଲା, ଏସବୁ ଗଛ ଆମେ ଲଗେଇ ପାରିବା। ତେଣୁ ଗ୍ରାମାଞ୍ଚଳରେ ଚାଷୀର ତାର ରିକ୍ୱାୟାରମେଣ୍ଟ କ'ଣ ଅଛି ସେଇ ଅନୁଯାୟୀ ଆମେ ଗଛ ଲଗେଇବା ଦରକାର। ସେମିତି ଯଦି ଆମେ ସହରାଞ୍ଚଳ ଆଡ଼େ ଦେଖିବା, ପର୍ଟିକୁଲାରଲି ଆମେ ଫୁଲ ଗଛ କଥା, କାହିଁକି ବ୍ୟୁଟିଫିକେସନ କଥା ଆମେ ସହରାଞ୍ଚଳରେ ବେଶୀ ଦେଖନ୍ତି।
1: ଆଜ୍ଞା।
2: ତେଣୁ ଟେକମା ହେଲା, କିମ୍ବା ରାଧାଚୂଡ଼ା ହେଲା, କୃଷ୍ଣଚୂଡ଼ା ହେଲା, ଦେବଦାରୁ ହେଲା, ସୁନାରି ହେଲା, ଯେତେ ଅର୍ଣ୍ଣାମେଣ୍ଟାଲ ପ୍ଲାଣ୍ଟସ୍ ହେଲା, ଏସବୁ ଆମେ ସହରାଞ୍ଚଳରେ ଲଗାଉଛନ୍ତି।
1: ଆଜ୍ଞା।
2: ଯେମିତିକି ପାର୍କରେ ହେଲା, ରୋଡ୍ ସାଇଡ୍ ଏଭିନ୍ୟୁ ପ୍ଲାଣ୍ଟେସନ ହେଲା, ତ ଏସବୁ ଆମେ ସହରାଞ୍ଚଳରେ ଆମେ ତାକୁ ଲଗେଇ ପାରିବା। ସେଇଭଳିଆ ଯଦି ଆମେ ଦେଖିବା ପାହାଡ଼ିଆ ଅଞ୍ଚଳ ଦେଖିବା, ପାହାଡ଼ିଆ ଅଞ୍ଚଳରେ ଆମେ ମୁଖ୍ୟତଃ ଟିମ୍ବର ବା କାଠ ପାଇଁ ଆମେ ସାଧାରଣ ଭାବେ ଗଛ ଲଗେଇଥାଉ। ଆମର ଯଦି ଓଡ଼ିଶାକୁ ଆମେ ଯଦି ଚାରିଭାଗ କରିଦେବା, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ କରିଦେବା, ତାହେଲେ ଆମେ ଦକ୍ଷିଣ ପଟେ ଗଲେ ଆମେ ଦେଖିବା ସିଲଭର୍ ଓକ୍ ଦେଖିବା, ଶାଗୁଆନ ବି ଦେଖିବା କିଛି ମାତ୍ରାରେ। ସେଇଭଳିଆ ଯଦି ଆମେ ଯଦି ପୂର୍ବ ଅଞ୍ଚଳ ଆସିଯିବା, ସେପଟେ ଆକାଶିଆ ଦେଖିବା, ଶାଗୁଆନ ଦେଖିବା। ଯଦି ଆମେ ପଶ୍ଚିମାଞ୍ଚଳ ଯିବା, କରଞ୍ଜ ଦେଖିବା, ଅର୍ଜୁନ ଦେଖିବା, ଜାମୁ ଦେଖିବା, ଏସବୁ ବିଭିନ୍ନ ପ୍ରକାର ଆମେ ଗଛ ଦେଖିବା। ଆଉ ଗୋଟେ କଥା କହିବି, ଯଦି ଆମେ ସମୁଦ୍ର କୂଳ ଅଞ୍ଚଳ ଦେଖିବା ବା ଉପକୂଳ ଅଞ୍ଚଳ ଦେଖିବା, ସେଥିରେ ମଧ୍ୟ ଆମେ କୃଷି ବନୀକରଣ କରିଥାଉ। ଇଂଲିଶରେ ସେଲ୍ଟର ବେଲ୍ଟ ବୋଲି ଗୋଟେ ଟର୍ମ ଅଛି, ଆଉ ଗୋଟେ ୱିଣ୍ଡ ବ୍ରେକ୍ ମଧ୍ୟ ଅଛି। ସେଥିରେ ଆମେ ଝାଉଁ ଗଛ ଲଗେଇ ପାରିବା, ଝାଉଁ ବଣ ଆମେ ସୃଷ୍ଟି କରିପାରିବା, କିମ୍ବା ଯୋଉଟେ ଲୁଣା ଅଛି ସେଠି ଲୁଣା ଜଙ୍ଗଲ ଆମେ ସୃଷ୍ଟି କରିପାରିବା। ବିଭିନ୍ନ ପ୍ରକାର କୃଷି ବନୀକରଣ ପ୍ରଣାଳୀ ଅଛି, ତେଣୁ ଏହା ବିଭିନ୍ନ ଜାଗା ନେଇକି ଆମେ କୃଷି ବନୀକରଣ ପ୍ରଣାଳୀକୁ ଆମେ ଆଡପ୍ଟ କରିଥାଉ।
1: ଆପଣ ଟିକେ ଆଗରୁ କହୁଥିଲେ ଯେ ଆମେ ଫଳ ଗଛ ଲଗେଇ ପାରିବା, ସେମିତି ଉପକୂଳ ଅଞ୍ଚଳରେ ଆମେ କଣ କାଜୁ ଗଛ ଲଗେଇ ପାରିବା?
2: ନିଶ୍ଚିନ୍ତ ଭାବରେ ମ୍ୟାଡମ୍, ଯଦି ଓଡ଼ିଶା ପରିପ୍ରେକ୍ଷୀରେ କାଜୁ ଗଛ ଯଦି ଆମେ ଦେଖିବା, ଢେଙ୍କାନାଳ ହେଲା, ପୁରୀରେ ମଧ୍ୟ କିଛି ଦେଖିବା, ଯେତେ ଉପକୂଳ ଜିଲ୍ଲା ମଧ୍ୟ ଆମେ କାଜୁ ଗଛ ମଧ୍ୟ ଆମେ ତାକୁ ନେଇପାରିବା।
1: ସାର୍, ଯୋଉ କୃଷି ବନୀକରଣ ପାଇଁ ମାଟି କେମିତି ହବା ଦରକାର?
2: ଜଣଙ୍କୁ ଯଦି ପଚରାଯାଏ, ପ୍ରଥମେ ମନରେ ଆସିବ ଯେ କୃଷି ବନୀକରଣ ଆମେ କଣ ଯେକୌଣସି ଜାଗାରେ କରିପାରିବା, ତେଣୁ ମୋର ଉତ୍ତର ହବ ହଁ, ଯେ ଆମେ ଯେକୌଣସି ଜାଗାରେ ମଧ୍ୟ ଆମେ କୃଷି ବନୀକରଣ କରିପାରିବା, ଯେକୌଣସି ମାଟିର ପ୍ରକାର ହେଇଥାଉ ସେଥିରେ ଆମେ କୃଷି ବନୀକରଣ କରିପାରିବା।
1: କିନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ମାଟିର ଅମ୍ଳତାକୁ ଦେଖି କୋଉ ପ୍ରକାର ବୃକ୍ଷ ଚୟନ କରିକି ଆମେ ଲଗେଇ ପାରିବା, ସେଇଟା ବୁଝିବା ପାଇଁ ପଡିବ।
2: ନିଶ୍ଚୟ ଭାବେ।
1: ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଏଇ କୃଷି ବନୀକରଣର ସ୍ୱତନ୍ତ୍ରତା କଣ ରହିଛି?
2: କୃଷି ବନୀକରଣର ସ୍ୱତନ୍ତ୍ରତା ଅନେକ, କିନ୍ତୁ ତା ମଧ୍ୟରୁ ମୁଁ ଯୋଉଗୁଡାଙ୍କ ବହୁତ ଇମ୍ପୋର୍ଟାନ୍ସ ଅଛି ମୁଁ ସେଇଗୁଡାଙ୍କ କହିବା ପାଇଁ ଚାହୁଁଛି। ଦେଖନ୍ତୁ, ଆମେ ଏକକ ଚାଷ କରନ୍ତି ଯୋଉଥିରେ ଆମେ ଗୋଟେ ଫସଲ ପାଆନ୍ତି, କିନ୍ତୁ କୃଷି ବନୀକରଣରେ ଆମେ ମଲ୍ଟିପୁଲ ପ୍ରଡକ୍ଟ ପାଇଥାଉ। ଯେମିତିକି ଆମେ ଅନ୍ତ ଫସଲ କଲେ ଅନ୍ତ ଫସଲ ପାଇଲେ, ଜାଳେଣୀ କାଠ ଗଛରୁ ଆମେ ପାଇଲେ, ଏସବୁ ଆମ ଆଖିକୁ ଦେଖାଯାଉଥିବା ଅମଳ। କିନ୍ତୁ ଆମ ଆଖିକୁ ଦେଖାଯାଉଥିବା ଅନେକ ଜିନିଷ ଅଛି, ଯେମିତିକି ଆମେ ଯାହା ବିନା ବଞ୍ଚିପାରୁନୁ, ଅମ୍ଳଜାନ ଗଛ ଆମକୁ ଅମ୍ଳଜାନ ଦେଇଥାଏ। ସେଇଭଳିଆ ମାଇକ୍ରୋ କ୍ଲାଇମେଟ୍ ରେଗୁଲେସନ ବା ଆମ ଟେମ୍ପରେଚର ରେଗୁଲେସନରେ ସହାୟକ ହୋଇଥାଏ, ଯୋଉଟାକି ଆମ ଆଖିକୁ ଦେଖାଯାଏ ନାହିଁ। ଡାଇରେକ୍ଟ ବା ଇନ୍ଡାଇରେକ୍ଟ ଭାବରେ ଆମେ ଦୁଇଟା ଯାକ ଆମେ ପାଇଥାଉ ଆମ କୃଷି ବନୀକରଣରୁ। ଆମର ଏମିତି ଦେଖାଯାଇଛି ଯେ ଆମର ଏକକ ଚାଷ ଅପେକ୍ଷା କୃଷି ବନୀକରଣରେ ଯଦି ଲାଭ କ୍ଷତି ହିସାବ ଦେଖାଯାଏ, ତାହେଲେ ଲାଭ କ୍ଷତି ହିସାବରେ ଏକକ ଚାଷ ତରୁ କୃଷି ବନୀକରଣ ସଦା ସର୍ବଦା ଅଧିକ ଥାଏ।
1: ଆମେ କୃଷି ବନୀକରଣ ଯେତେବେଳେ କରିବା, ଯେମିତି ଅନ୍ୟାନ୍ୟ ଫସଲରେ ଆମେ କରୁଛେ ଜଳ ପରିଚାଳନା କରୁଛେ, ଖାଦ୍ୟ ସାର ଦଉଛେ ଆଉ ଖତ ସାର ଦଉଛେ, ସେମିତି କଣ ଏଇ ବନୀକରଣରେ ଆମେ କରିପାରିବା?
2: ନିଶ୍ଚୟ ଭାବରେ। ପ୍ରଥମରୁ ଗୋଟେ କଥା କହିଥିଲି ଯେ ଆମକୁ ଫସଲ ଚୟନ କୃଷି ବନୀକରଣର ଗୋଟେ ମୁଖ୍ୟ ଜିନିଷ। ଯେହେତୁ ଗଛ ଲଗା ହଉଛି, ତେଣୁ ମନରେ ଆସୁଥିବ ସମସ୍ତଙ୍କର ଯେ ଛାଇରେ ସେ ଫସଲ ଭଲ ହବ ନା ନାହିଁ, ଇଏ ସମସ୍ତଙ୍କ ମନରେ ପ୍ରଶ୍ନ। ସେଇଥିପାଇଁ ଫସଲ ଚୟନଟା ବହୁତ ଇମ୍ପୋର୍ଟାଣ୍ଟ, ଯେ ଆମେ ଯେକୌଣସି ବୃକ୍ଷ ଲଗେଇଦେଲେ ତା ସହିତ ଯୋଉ ଅନ୍ତ ଫସଲ ହବ, ଅନ୍ତ ଫସଲ ଚୟନଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ। କାହିଁକି ଆମକୁ ସବୁବେଳେ ଚୟନ କରିବାକୁ ପଡିବ ଯେ ଛାଇରେ ବଢିପାରୁଥିବା, କିମ୍ବା ସମୟ ଅନୁସାରେ ଫସଲକୁ ଲଗେଇବା। ଯେହେତୁ କୃଷି ବନୀକରଣରେ ପ୍ରଥମାର୍ଦ୍ଧରେ କଣ ହୁଏ, ଗଛ ଛୋଟ ଥାଏ, ସେଇଥିପାଇଁ ଯୋଉଗୁଡାଙ୍କ ଲାଇଟ୍ରେ ବଢି ପାରୁଥିବା ଫସଲ, ଯେକୌଣସି ଫସଲ
1: ସୂର୍ଯ୍ୟାଲୋକ
2: ପାଉଥିବ, ସେଗୁଡାଙ୍କ ହେଇପାରିବ। ଯେହେତୁ ଗଛ ଧୀରେ ଧୀରେ ବଡ ହେଇଯିବ ଯେତେବେଳେ, ସେଇ ସମୟରେ ଛାଇ ବଢିବ, ତେଣୁ ଛାଇ ବଢିବା ଯୋଗୁଁ ତାକୁ ଆମେ କଣ କରିବା, ଯୋଉ ଅନ୍ତ ଫସଲ କରିବା ସେସବୁ, ଯେମିତିକି ସେଡ୍ ଲଭିଂ ଇନ୍ ଦ ସେନ୍ସ ପାର୍ସିଆଡ୍ ସେଲ୍ ଲଭିଂ ବା କମ୍ ଖରା କମ୍ ଛାଇରେ ଯୋଉ ଫସଲ ହେଇପାରୁଥିବ ସେଇଗୁଡାଙ୍କୁ ନେବା ଦରକାର।
1: ସାର୍, ଆପଣ ଯୋଉ କହିଲେ ଅନ୍ତ ଫସଲ କଥା, ଆମେ ଯୋଉ କୃଷି ବନୀକରଣରେ ଯୋଉ ଅନ୍ତ ଫସଲ ଯୋଉ କରିବା, କୋଉ ପ୍ରକାର ଅନ୍ତ ଫସଲ କରିବା ଯାହାଦ୍ୱାରା କି ଚାଷୀ ଭାଇମାନେ ଲାଭବାନ ହେବେ?
2: ଯେହେତୁ କୃଷି ବନୀକରଣ କଥା କହୁଛନ୍ତି, ତେଣୁ ଆମେ ପ୍ରଥମାର୍ଦ୍ଧରେ ସେହି ସମୟରେ ଆମେ ଯେକୌଣସି ଫସଲ, ପନିପରିବା ହଉ, ମୁଗ, ବିରି, ଯେକୌଣସି ଫସଲ ନେଇକି ଆମେ ଚାଷ କରିପାରିବା। ଯେତେବେଳେ ଗଛ 5-6 ବର୍ଷ ପରେ ବଡ଼ ହେଇଯିବ, ସେହି ସମୟରେ ଆମକୁ ଅଧା ଖରା ଅଧା ଛାଇ ଯୋଉ ଫସଲ ଯୋଉଥିରେ ବେଶୀ ଭଲ ହଉଥିବ, ଯେମିତିକି ଆମର ଅଦା ହେଲା, ହଳଦୀ ହେଲା, ଆମର ସପୁରୀ ହେଲା, ପାଳୁଅ ହେଲା, ଏସବୁ ଆମେ ଚାଷ କରିପାରିବା। ଆମ ସମୟ ଅନୁସାରେ ଆମେ ଅନ୍ତ ଫସଲକୁ ଚୟନ କରିବା।
1: ଆପଣ ଯୋଉ କହିଲେ ଯେ ଅଦା, ହଳଦୀ କି ପାଳୁଅ ଫସଲ ସହିତ ଆମେ କୃଷି ବନୀକରଣ କରିପାରିବା, ତା ମାନେ ଏ ଫସଲ କରିବା ତା ସହିତ କୃଷି ବନୀକରଣ କରିବା, ତାହେଲେ ଆମେ କୋଉ କୋଉ ପ୍ରକାର ବୃକ୍ଷ ନେଇପାରିବା?
2: ଆମେ ଜାଗା ଦେଖିକି ନେବା, ଆଉ ଗୋଟେ ହଉଛି ଫାର୍ମର ପସନ୍ଦ କଣ ଅଛି ବା ଫାର୍ମର୍ସଙ୍କର ଉଦ୍ଦେଶ୍ୟ କଣ ଅଛି। ଯଦି ଫାର୍ମର୍ସ ଚାହୁଁଥିବେ ମତେ ଫଳ ଦରକାର, ତାହେଲେ ଆମେ ଆମ୍ବ ଗଛ ନେବା। ଯଦି ଫାର୍ମର୍ ଚାହୁଁଥିବେ ଆମକୁ ଟିମ୍ବର ଦରକାର, ତାହେଲେ ଟିମ୍ବର ଜାତୀୟ ଗଛ ଯେମିତିକି ଆମ ଶାଗୁଆନ ହେଲା, ଆକାଶିଆ ହେଲା, କିମ୍ବା ଫାର୍ମର୍ ଯଦି ଚାହୁଁଥିବ ମୋର ଅଏଲ୍ ସିଡ୍ ଦରକାର, ତାହେଲେ ଆମେ ପାମ୍ ନେବା, ଜାଟ୍ରୋଫା ନେଇପାରିବା। ଫାର୍ମର୍ର ଚଏସ୍କୁ ନେଇକି ଆଉ ଜାଗାକୁ ନେଇକି ଆମେ ଗଛ ଚୟନ କରିବା ଦରକାର।
1: ସେ ଯୋଉ କୃଷି ବନୀକରଣ ଆମେ କଣ ପୋଖରୀ ହୁଡ଼ାରେ ବି କରିପାରିବା? ଯୋଉମାନେ ମାଛ ଚାଷ କରୁଛନ୍ତି ଆମର ଚାଷୀ ଭାଇ ମାନେ, ସେମାନେ ଚାହିଁବେ ଯଦି ପୋଖରୀର ଚାରିକଡ଼ରେ କୃଷି ବନୀକରଣ କରିପାରିବା?
2: ନିଶ୍ଚିନ୍ତ, ଗଛ ସହିତ ଆମେ ପଶୁ ସମ୍ପଦକୁ ସମନ୍ୱିତ ଭାବରେ ଚାଷ କରିବା। ତେଣୁ ପଶୁ ସମ୍ପଦ ମାନେ ମାଛ କଥା ଆମେ ଯେମିତି କଥା ହଉଛନ୍ତି, ତେଣୁ ପୋଖରୀ ହୁଡ଼ାରେ ଆମେ କିଛି ବୃକ୍ଷ ବି ଲଗେଇ ପାରିବା, ଯେମିତି ଆମର କଦଳୀ ହେଲା, ଅମୃତଭଣ୍ଡା ହେଲା, ପିଜୁଳି ହେଲା, କରଞ୍ଜ ହେଲା, ଏସବୁ ଗଛକୁ ଆମେ କଣ କରିବା ପୋଖରୀ ହୁଡ଼ାରେ ମଧ୍ୟ ଲଗେଇ ପାରିବା।
1: ଗଛରୁ ପତ୍ର ଝଡିକିରି ପୋଖରୀ ପାଣିରେ ଯେତେବେଳେ ପଡିବ ପାଣି ତ ଖରାପ ହବ, ମାଛ ମାନଙ୍କର କ୍ଷତି କିଛି ହବନି।
2: ସେଇଥିପାଇଁ ମାଛ ବି ଯେତେବେଳେ ପୋଖରୀ ଛାଡିବା ଆମକୁ ଦେଖିବାକୁ ପଡିବ ଯେ ମାଛ କୋଉ କୋଉ ସବୁ ଗଛର ପତ୍ରକୁ ମଧ୍ୟ ଖାଇଥାନ୍ତି।
1: ଆଜ୍ଞା,
2: କି ଅମୃତଭଣ୍ଡା ପତ୍ର ହେଲା, ପିଜୁଳି ପତ୍ର ହେଲା, ସେ ଯଦି ପଡିଲା ପାଣିରେ କିଛି ଦିନ ଗଲା ପରେ ତାକୁ ମାଛ ମଧ୍ୟ ଖାଇଦେଇଥାନ୍ତି। ତେଣୁ ଆମକୁ ମାଛ ଚୟନ କରିବା ବି ଠିକ ହେବା ଦରକାର, ତା ସହିତ ବୃକ୍ଷ ଚୟନ ବି ଆମକୁ ଠିକ ହେବା ଦରକାର।
1: ଚାଷୀ ଭାଇକୁ ପ୍ରଥମେ ମାଟି ସହିତ ତାର ବୃକ୍ଷ ଚୟନ କରିବା, ଫସଲ ଚୟନ କରିବା ନିହାତି ଜରୁରୀ। ସାର୍, ଆଜି ଯେଉଁ ଆମର ଆଲୋଚନା ରହିଛି କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ, ତାହେଲେ ଯେଉଁ ମାଟିର ଉର୍ବରତା ବୃଦ୍ଧିରେ ଏହା କିପରି ସହାୟକ ହୋଇଥାଏ?
2: ଯଦି ଆମେ ମାଟିର ଉର୍ବରତା କହିବା, ବିଭିନ୍ନ ମାଧ୍ୟମ ଅଛି, ତା ଭିତରୁ କୃଷି ବନୀକରଣ ଏକ। ଆମେ ପ୍ରଥମେ ମାଟି କଥା ଚିନ୍ତା କରିବା ଯେ ମାଟି ଗୋଟେ ଜୀବନ୍ତ ପ୍ରାକୃତିକ ସମ୍ପଦ।
1: ଆଜ୍ଞା,
2: ସେଥିରେ ଅନେକ ଜୀବନ ଅଛି, ସେଥିରେ ଆମର ବିଭିନ୍ନ ପ୍ରକାର ଖାଦ୍ୟ ସାର ରହୁଛି, ତାର ଜଳ ଧାରଣ କରିବା କ୍ଷମତା ରହୁଛି, ଯାହାକି ଉଦ୍ଭିଦ ବୃଦ୍ଧି ବା ଫସଲ ବୃଦ୍ଧିରେ ସହାୟକ ହୋଇଥାଏ। ତେଣୁ ମାଟିର ଉର୍ବରତାକୁ ବୃଦ୍ଧି କରିବା ପାଇଁ କୃଷି ବନୀକରଣ ବହୁଳ ଭାବରେ ସହାୟକ ହୋଇଥାଏ। ତାର ଉଦାହରଣ ମୁଁ ଦଉଛି ଯେ ଗଛ ଲଗେଇବା ଦ୍ଵାରା ମାଟିରେ ଯବକ୍ଷାରଜାନ ବୃଦ୍ଧି ହୋଇଥାଏ। କେମିତି? ଯେ ଆମର କିଛି ବୃକ୍ଷ ଅଛନ୍ତି, ଯେମିତି ଗ୍ଲାରିସିଡ଼ିଆ ହେଲା, କରଞ୍ଜ ହେଲା, କିଛି ଆକାଶିଆ ଗଛ ହେଲା, ସେ କଣ କରନ୍ତି, ତା ଚେରରେ ନୋଡୁଲ୍ସ ଅଛି। ସେ କଣ କରିବେ, ବାୟୁମଣ୍ଡଳରୁ ସେ ଯୋଉ ଆମର ଯବକ୍ଷାରଜାନ ଅଛି ତାକୁ ତାର ନୋଡୁଲ୍ସ ମାଧ୍ୟମରେ ତାକୁ କଣ କରିବେ, ତାକୁ କନଭର୍ଟ କରିକି ତାକୁ ମାଟିରେ ମିଶେଇଥାନ୍ତି। ତେଣୁ ଯୋଉଦ୍ୱାରା କି ମାଟିରେ ଯବକ୍ଷାରଜାନ ବଢିଥାଏ। ତେଣୁ ଇଏ ମଧ୍ୟ ଗୋଟେ ପ୍ରକାର। ଦ୍ୱିତୀୟ କଥା ହଉଛି ଯେ ଗଛର ପତ୍ର, ଗଛର ଫୁଲ, ଗଛର ଫଳ, ଗଛର ମାନେ ଅଗଭାଗ, ସେ କଣ କରେ ମାଟିରେ ପଡେ। ମାଟିରେ ପଡିବା ଦ୍ଵାରା ମାଟିରେ ଅଙ୍ଗାରକ ବୃଦ୍ଧି ହେଇଥାଏ। ଆଉ ଗଛର ଗୋଟେ ଗୁଣ ଅଛି, ସେ ମାଟିର ଭିତରୁ ମାନେ ମାଟି ତଳୁ ସେ କଣ କରିଥାଏ, ଖାଦ୍ୟ ସାର ଆଣିଥାଏ। ତା ନିଜ ପାଇଁ ସିଏ ଲଗେଇଥାଏ, ଗଛର ପତ୍ର ଫୁଲ ଫଳ ହେଇଥାଏ, ପୁଣି ସିଏ କଣ ହୁଏ, ସେ ଗଛର ଫଳ ଫୁଲ ପତ୍ର ସେ ମାଟି ଉପରେ ପଡିଥାଏ, ଯୋଉଟା କି ମାଟିରେ ତାର ଅଙ୍ଗାରକ ବଢିଥାଏ, ଯବକ୍ଷାରଜାନ ବଢିଥାଏ। ଇଏ ଗୋଟେ ସାଇକ୍ଲିକ ପ୍ରୋସେସ, ଯେ ସେ ମାଟି ତଳୁ ଆଣିଲା ଖାଦ୍ୟ ସାର, ନିଜେ ବଞ୍ଚିଲା, ପୁଣି ମାଟିକୁ ମଧ୍ୟ ଖାଦ୍ୟ ସାର ଯୋଗେଇଲା। ତେଣୁ କୃଷି ବନୀକରଣ ନିଶ୍ଚିନ୍ତ ଭାବେ ମାଟିର ଉର୍ବରତା ବଢିବାରେ ସହାୟକ ହୋଇଥାଏ।
1: ଆଉ କୃଷି ବନୀକରଣ କୋଉଥିପାଇଁ ସହାୟକ ହୋଇଥାଏ?
2: କୃଷି ବନୀକରଣ ଅନେକ ଦିଗ ଅଛି ତାର। ବର୍ତ୍ତମାନର ବର୍ନିଂ ଇସ୍ୟୁ ହଉଛି ଜଳବାୟୁ ପରିବର୍ତ୍ତନ।
1: ଆଜ୍ଞା,
2: ଆମେ ସମସ୍ତେ ଜାଣିଛନ୍ତି ଆମ ଜନସଂଖ୍ୟା ବୃଦ୍ଧି ହଉଛି, ଇଏ ସତ୍ୟ। ଜମି ଧୀରେ ଧୀରେ କମି ଯାଉଛି, ଇଏ ମଧ୍ୟ ସତ୍ୟ।
1: ପରିବେଶ ପ୍ରଦୂଷଣ ହଉଛି ବର୍ତ୍ତମାନ,
2: ଇଏ ବି ସତ୍ୟ। ତେଣୁ ୟାକୁ ଆଖି ଆଗରେ ରଖି ପରିବେଶ ସନ୍ତୁଳିତ କରିବା ଦରକାର। ସରକାରଙ୍କର ଗୋଟେ ନିୟମ ଅଛି ଯେ ଆମେ 33% ଯୋଉ ଜଙ୍ଗଲକୁ ରଖିବା ଦରକାର। ତେଣୁ ଆଉ ଜଙ୍ଗଲ ରଖି ହଉ ନାହିଁ, ତେଣୁ ତାକୁ କଣ କରାଯିବ, ଜଙ୍ଗଲ ବାହାରେ ଜଙ୍ଗଲ ସୃଷ୍ଟି କରିବା। ଜଙ୍ଗଲ ବାହାରେ ଜଙ୍ଗଲ ସୃଷ୍ଟି କେମିତି କରିବା, ଯେ ଏଇ କୃଷି ବନୀକରଣ ମାଧ୍ୟମରେ ବା ସହରାଞ୍ଚଳରେ ଅର୍ବାନ ଫରେଷ୍ଟ୍ରି ମାଧ୍ୟମରେ ବା ରୋଡ୍ ସାଇଡ୍ରେ ଆମେ ବୃକ୍ଷରୋପଣ କରି ଆମେ ଜଙ୍ଗଲ ସୃଷ୍ଟି କରିକି ଆମର ପରିବେଶକୁ ଆମେ ସନ୍ତୁଳିତ ରଖିପାରିବା।
1: ସାର୍, ଖାଲି କୃଷି ବନୀକରଣ ତ କରିଦେଲେ ହବନି, ତାର ଜଳ ପରିଚାଳନା, ତାର ଖାଦ୍ୟ ସାର ପରିଚାଳନା, ଆଉ ସେଥିରେ ରୋଗ ପୋକ ହେଲା କି ନାହିଁ ତାକୁ କେମିତି ପରିଚାଳନା କରିବା, ସେ ସମ୍ପର୍କରେ କିଛି କୁହନ୍ତୁ।
2: ଅତି ସୁନ୍ଦର ପ୍ରଶ୍ନ। ସେଥିରେ ଆମେ ଗୋଟେ କଥା ଚିନ୍ତା କରିବା ଯେ ଆମେ ଯେମିତି ଖାଦ୍ୟ ସାର କଥା କହୁଛନ୍ତି, ଯଦି ଆମେ ଏକକ ଫସଲ ଦେଖିବା ବା ସୋଲ କ୍ରପିଂ ଯଦି ଗୋଟେ ଫସଲ ହଉଛି, ସେଥିରେ ଯେତିକି ଖାଦ୍ୟ ସାର ଦରକାର ହଉଛି, ଯଦି ଆମେ କୃଷି ବନୀକରଣ କରିବା, ତା ଦେହରେ 10-15% ଖାଦ୍ୟ ସାର କମ୍ ଦେବାକୁ ହୋଇଥାଏ। 10-15% ଏଇଥିପାଇଁ ଖାଦ୍ୟ ସାର କମ୍ ଦେବାକୁ ହୋଇଥାଏ, କାହିଁକି ଗଛର ପତ୍ର ମଧ୍ୟ ସେଇ ମାଟିରେ ପଡିଥାଏ, ଗଛର ଫୁଲ ମଧ୍ୟ ସେଇ ମାଟିରେ ପଡିଥାଏ, ଯୋଦ୍ୱାରା କି ମାଟିର ଉର୍ବରତା ବୃଦ୍ଧି ହୋଇଥାଏ। ତେଣୁ କୃଷି ବନୀକରଣରେ ସଦାସର୍ବଦା ସାରର ବ୍ୟବହାର କମ୍ ହେଇଥାଏ, ମାନେ ଜୈବିକ ସାର ଆମକୁ ଗଛ ଦେଲା, ଆଉ ଯଦି ଆମେ ଯୋଉ ଆପ୍ଲାଏ କରୁଛନ୍ତି, ସପୋଜ ଆମେ ରାସାୟନିକ ସାର କଥା କହୁଛନ୍ତି, ଯୋଉ ଆମେ ଇଣ୍ଟିଗ୍ରେଟେଡ୍ ଫର୍ଟିଲାଇଜର ମ୍ୟାନେଜମେଣ୍ଟ କଥା କହୁଛନ୍ତି ବା ସମନ୍ୱିତ ସାର
1: ରାସାୟନିକ ସହିତ ଜୈବିକ ସାର
2: ଦେଇପାରିବା, ତେଣୁ ଗଛ ଆମକୁ ଜୈବିକ ସାର ଦେଇଦେଉଛି, ଯେ ରାସାୟନିକ ସାର ସବୁବେଳେ 15% କମ୍ କରିକି ଦେବାକୁ ପଡିବ କୃଷି ବନୀକରଣ, ଯଦ୍ୱାରା କି ଆମର ଖର୍ଚ୍ଚ ମଧ୍ୟ କମ୍ ହବ। କୃଷି ବନୀକରଣ କଲାବେଳେ ସବୁବେଳେ ଚିନ୍ତା କରିବାକୁ ପଡିବ, ବୃକ୍ଷ ଲଗେଇବା ଆମେ ସବୁବେଳେ ପୂର୍ବରୁ ପଶ୍ଚିମକୁ ଲଗେଇବା, କାହିଁକି ଦିଗ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ କାହିଁକି ସୂର୍ଯ୍ୟ ସବୁବେଳେ ପୂର୍ବ ଦିଗରୁ ମାନେ ଉଦୟ ହୁଅନ୍ତି, ପଶ୍ଚିମରେ ଅସ୍ତ ହୁଅନ୍ତି, ତେଣୁ ସୂର୍ଯ୍ୟ କିରଣ କେମିତି ଆମ ଫସଲରେ ପଡିବ ତାକୁ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡିବ। ଯଦି ମୁଗ ବିରି କଥା କହିବା ତାହେଲେ ସେଇ ଯୋଉ ଜାଗାରେ ମୁଗ ବିରି କରୁଛନ୍ତି ଆମେ କିମ୍ବା ଧାନ ଫସଲ କରୁଛନ୍ତି ସେଥିରେ ଆମେ ଖାଲି ଜମିର ହୁଡ଼ାରେ ଆମେ ବୃକ୍ଷରୋପଣ କରିପାରିବା।
1: ସାର୍ ବିରି ମୁଗ ଫସଲ ଆଉ କୃଷି ବନୀକରଣ ପାଇଁ ଆମେ କଣ ଏକ ପ୍ରକାର ଖାଦ୍ୟ ସାର ପରିଚାଳନା କରିବା?
2: ସାଧାରଣତଃ ଆମେ ଆମ ଅଞ୍ଚଳରେ ବୃକ୍ଷ ଯଦି ଲଗାଉଛନ୍ତି ଆମେ କେହି ସାର ପ୍ରୟୋଗ କରୁ ନାହାନ୍ତି, କିନ୍ତୁ ଆମେ ସଦା ସର୍ବଦା କହିଥାଉ ଯେ ମାଟିର ପରୀକ୍ଷା କରନ୍ତୁ ଏବଂ ସାର ପରିଚାଳନା କରନ୍ତୁ। ଏହା ଅନେକ କ୍ଷେତ୍ରରେ ହେଇପାରି ନଥାଏ, ଯେ ଅନେକ ଚାଷୀ କେବେ କେବେ ତାକୁ ଠିକ ଭାବରେ ପରିଚାଳନା କରିପାରି ନଥାନ୍ତି, କିନ୍ତୁ କୃଷି ବନୀକରଣ ହେବା ଦ୍ୱାରା କଣ ହୁଏ ଯେ ଅନ୍ତ ଫସଲ ପାଇଁ ଯୋଉ ସାର ପରିଚାଳନା କରୁ ସେ ସାର କିଛି କଣ ହୁଏ ସେ ଲିଚ୍ ହେଇକି ମାଟି ତଳକୁ ପଳେଇ ଯାଇଥାଏ। ତ ସେ ଯୋଉ ଲିଚ୍ ହେଇକି ମାଟି ତଳକୁ ପଡିଲା ତାକୁ କଣ କରିବ ଗଛ ନେଇଯାଇଥାଏ, ତେଣୁ ଏହାଦ୍ୱାରା ଅନ୍ତ ଫସଲ ବି ଲାଭ ହଉଛି ଆଉ ଗଛ ମଧ୍ୟ ଲାଭ ହୋଇଥାଏ, ଆଉ ଦୁଇ ଜଣ ଯାକର ବୃଦ୍ଧି ମଧ୍ୟ ସଠିକ ଭାବରେ ହେଇଥାଏ,
1: ଫଳରେ ଆଉ ଚାଷୀ ଭାଇ ବି କୌଣସି ଅସୁବିଧାର ସମ୍ମୁଖୀନ ହେଇଥାଏ ଆଉ ସେ ଲାଭବାନ ବି
2: ହୋଇଥାଏ।
1: ଶେଷରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ, ଏଇ ଯୋଉ କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ, ଯାହାକି ଶୁଣିଲେ ସେମାନେ ଆହୁରି ଉତ୍ସାହିତ ହେବେ ଏଇ କୃଷି ବନୀକରଣ କରିବା ପାଇଁ, ତାଙ୍କୁ ଆପଣ କଣ ଉପଦେଶ ଦେବେ ବା କଣ କହିବେ?
2: ଦେଖନ୍ତୁ, ମୁଁ ଚାଷୀ ଭାଇମାନଙ୍କୁ ଆହ୍ୱାନ ଦଉଛି, କୃଷି ବନୀକରଣ କହିଲେ ଖାଲି ଯେ ଆମେ ଚାଷ ସହିତ ବନୀକରଣ କରିବା, ଯୋଉଟେ ଫସଲ ଅଛି ସେଇଟେ ବୃକ୍ଷ ଲଗେଇବା, ସେମିତି ନୁହଁ, ପରିବେଶକୁ ମଧ୍ୟ ଆଖି ଆଗରେ ଦେଖିବାକୁ ପଡିବ, ଆମର ଆଗାମୀ ପିଢ଼ିକୁ ମଧ୍ୟ ଦେଖିବାକୁ ପଡିବ, ପରିବେଶକୁ ମଧ୍ୟ ସନ୍ତୁଳନ କରି ରଖିବା ପାଇଁ ବୃକ୍ଷ ହିଁ ଏକମାତ୍ର ମାଧ୍ୟମ, ବୃକ୍ଷର ଆଉ କୌଣସି ବିକଳ୍ପ ନାହିଁ। ତେଣୁ ଚାଷୀ ଭାଇମାନଙ୍କୁ ଆହ୍ୱାନ କରୁଛି ଯେ ସମସ୍ତେ ନିଜ ଜମି ହୁଡ଼ାରେ ହେଉ, ନିଜ ଘର ବାରିରେ ହେଉ, କିମ୍ବା ଖୋଲା ଜାଗାରେ ହେଉ, ଯେକୌଣସି ଅକେଜନରେ କିମ୍ବା କୌଣସି ପର୍ବପର୍ବାଣୀରେ ଆମେ ସମସ୍ତେ ବୃକ୍ଷ ଲଗେଇବା, ପରିବେଶକୁ ସନ୍ତୁଳିତ କରିବା, ମାଟିର ଉର୍ବରତା ବଢ଼େଇବା ଏବଂ ଆମର ଆଗାମୀ ପିଢ଼ିକୁ ଆମେ ସୁରକ୍ଷିତ ରଖିବା।
1: ଯାଉ ଡକ୍ଟର ମାନସ ରଞ୍ଜନ ନାୟକ, ଆପଣ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ଆମର ଆଲୋଚନାର ବିଷୟ ଥିଲା କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ, ସେ ସମ୍ପର୍କରେ ଆମର ଚାଷୀ ଭାଇମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆମ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ନମସ୍କାର।
0: ମହାଶୟ କେତେ ଭଲ ଭଲ କଥା କହିଲେ, ମୁଁ ତ ହେଇ ଟିପା ଖାତାରେ ଟିପିକି ରଖିଛି। ଆଉ ଯଦି ଆମେ ଟିପା ଖାତା ରଖିଥିବା ପାଖରେ ଚାଷ କାର୍ଯ୍ୟରେ ଲଗେଇବା, ବନୀକରଣ କାର୍ଯ୍ୟରେ ଲଗେଇବା, ଆମେ ଆଗେଇ ଚାଲିବା। ହେଲେ ପାରପା, ମୋର ଯୋଉ ଚାଷବାସ କରୁଛି ଅମଳ ହଉଛି, ତାକୁ ପୁଣି ବିକ୍ରିବଟା କରିବେ ନା ନାହିଁ? ମ
1: ବଜାର ଦର ଆମେ ଯଦି ନ ଜାଣିବା ବିକ୍ରିବଟା କେମିତି କରିବା? ତାହେଲେ ବଜାର ଦର ଶୁଣିବା।
0: ହଁ ହଁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 32-40 ଟଙ୍କା, ଭେଣ୍ଡି 33-39 ଟଙ୍କା, ଫୁଲକୋବି 36-45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25-35 ଟଙ୍କା, ବିନ୍ସ କିଲୋ ପ୍ରତି 63-80 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା ଏବଂ ପିଆଜ 62-73 ଟଙ୍କା। ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ହଉ ଜେମା ପାଇ, ଥରେ ଉଠିବା
0: ଉଠିବା, ଦେଖୁଛ କେମିତି ବେଳେ ବେଳେ ଖରା ହଉଛି, ବେଳେ ବେଳେ ଦୂର ଦୂର କରି ଗାଳି ଦଉଛି।
1: ଓହୋ, ତାମାନେ ତମେ ପାଣିପାଗ କଥା କହୁଛ ତ, ସେଇଟା ନିହାତି ଜରୁରୀ ଶୁଣିବା ନା। ଆଉ
0: ହଉ ହଉ,
1: ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ର ସୂଚନା ଅନୁଯାୟୀ ଆଜି ଓଡ଼ିଶାର କୌଣସି ଜିଲ୍ଲାରେ ସକ୍ରିୟ ପାଣିପାଗ ସତର୍କତା ଜାରି ହୋଇନାହିଁ। ଅଧିକାଂଶ ଜିଲ୍ଲାରେ ବର୍ଷା ଋତୁ ପରବର୍ତ୍ତୀ ପାଣିପାଗ ସ୍ଥିର ରହିବାର ସମ୍ଭାବନା ରହିଛି।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ନମସ୍କାର, ଆପଣଙ୍କର କିଛି ଅଭିଳାଷ ଅଛି କି? କେଉଁ ଅଭିଳାଷ ଆପଣଙ୍କର ପୂର୍ଣ୍ଣ ହୋଇଛି ଆଉ କେଉଁ ଅଭିଳାଷ ଆପଣଙ୍କର ପୂର୍ଣ୍ଣ ହୋଇନି, ସେ ବିଷୟରେ ଆପଣ ଆମ ସହିତ କଥା ହେବାକୁ ଚାହୁଁଛନ୍ତି କି?
1: ତାହେଲେ ଆମ ପାଖକୁ ଫୋନ୍ କରିବେ ଆଗାମୀ ଗୁରୁବାର ମାନେ 8 ତାରିଖ ଅପରାହ୍ନ 5:00 to 5:40 ମଧ୍ୟରେ ଆମ କାର୍ଯ୍ୟକ୍ରମ କିଛି କଥା କିଛି ଗୀତରେ।
0: ନମସ୍କାର, ତାହେଲେ ଆମର ଫୋନ୍ ନମ୍ବର ହେଉଛି 2220521 ଏବଂ 2222621।
1: ନମ୍ବର ଦୁଇଟି ପୁଣି ଥରେ କହି ରଖୁଛୁ, 2220521 ଏବଂ ଦ୍ୱିତୀୟଟି 2222621।
0: ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼ 06800680।
1: ତାହେଲେ ମନେ ରହିଲା ତ ଆଗାମୀ ଅଧ୍ୟାୟର ବିଷୟବସ୍ତୁ ମୋ ଅଭିଳାଷ?
0: ତାହେଲେ ଆପଣଙ୍କ ଫୋନ୍ କଲ୍ ଅପେକ୍ଷାରେ ରହିଲୁ।
2: ପରବର୍ତ୍ତୀ ଗୀତଟିକୁ ନେଇଛୁ ରଘୁ ଦୀକ୍ଷିତଙ୍କ କଣ୍ଠରେ ଚଳଚ୍ଚିତ୍ର ଚେପ୍।

ଫୁଲ ଏଠି ଝରିଯାଏ ସକାଳ ଆଗରୁ, ଜହ୍ନ ପୁଣି ଫେରିଯାଏ ଦେଖିବା ଆଗରୁ। ଯେମିତି ଯେମିତି ସେ ଚାଲିଗଲା, ମୁଁ କିଛି କହିବା ଆଗରୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଆଲବମ୍ ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ରାତି 8:45 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ, ତାପରେ ଶୁଣିବେ ଏସିଆର ଖେଳର ଆଜିର ମୁଖ୍ୟ ଆକର୍ଷଣ ଏବଂ ଶେଷରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ। ତାହେଲେ ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ।

0: India also bagged silver in the team event. Wrestler Antim Panghal sealed a silver medal in the women's 53kg category. Deepak Punia won bronze in the men's 97kg freestyle wrestling event after defeating Mongolia's Gangkhuya Ganbatar. Archer Neeraj Chauhan got bronze in the men's individual recurve event. With these impressive performances, India has climbed to fourth position in the overall medal standings. The country's medal tally has risen to 85, including 21 gold, 27 silver and 37 bronze medals. Prime Minister Narendra Modi has congratulated the men's cricket team on retaining their title at the Asian Games 2026. In a series of social media posts, Mr. Modi said that this is indeed a joyous occasion for the nation. He also wished the team members for their future endeavours. Mr. Modi said, "The 2026 Asian Games have been truly special for Indian hockey." He congratulated the men's hockey team on retaining the Asian Games gold with a commanding victory in the final. The Prime Minister also congratulated Pranavi Sharat Urs on winning India's first ever gold in women's individual golf at the Asian Games. Mr. Modi also congratulated Kumkum Anil Mohod on becoming the first Indian woman to win recurve individual gold at the 2026 Asian Games. Prime Minister also congratulated Aman Sehrawat for scripting history by winning India's first ever Asian Games gold in the men's 57kg freestyle wrestling event. Mr. Modi expressed happiness that six decades later, India is back on the podium in the men's 97kg freestyle wrestling event at the Asian Games. And that is the end of this news bulletin.
1: ଶ୍ରୋତାବନ୍ଧୁ ଶୁଣିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 11:10 ଆଜିର ଅଧିବେଶନକୁ ଏଇଠି ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି ଶୁଣିବେ 6:10 ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତ ଶୁଣିବେ 6:40 ଆମର ସ୍ୱାସ୍ଥ୍ୟ ଶୁଣିପାରିବେ 7:10 ଶିଶୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଶିଶୁ ରାଜ୍ୟ ରହିଛି 7:25 ପୀଠ ପରିକ୍ରମାରେ ଶୁଣିବେ ଆକାଶବାଣୀ ବାରିପଦା ଦ୍ୱାରା ପ୍ରସ୍ତୁତ ବାରିପଦାର ଇଷ୍ଟଦେବୀ ମା ଅମ୍ବିକା 8:30 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 8:45 ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ 9:00 ଦିନ 12:00 ଏବଂ ପୁଣି ଥରେ ରାତି 9:00 ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତର ବିଷୟଭିତ୍ତିକ କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ 10:00 ସୁଗମ ସଙ୍ଗୀତ ଶୁଣିପାରିବେ 11:00 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ମହିଳା ମନ ରହିଛି 11:30 ଆମର ସାନ୍ଧ୍ୟ ପ୍ରସାରଣରେ ପ୍ରଥମେ ଶୁଣିବେ କେତୋଟି ଓଡ଼ିଆ ଭକ୍ତିଗୀତ 5:00 ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ରହିଛି 5:30 ଭକ୍ତି ଧାରାବାହିକ ଶ୍ରୀ ରାମଚରିତ ମାନସ ଶୁଣିବେ 6:15 ଆଲବମ୍ ଗୀତ ଶୁଣିବେ 6:30 କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 7:00 ଏବଂ 8:15 କୃଷି ସଂସାର ଶୁଣିବେ 7:30 ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 8:00 2026 ଏସୀୟ କ୍ରୀଡ଼ାର 20ତମ ସଂସ୍କରଣର ଆସନ୍ତାକାଲିର ମୁଖ୍ୟ ଆକର୍ଷଣ ଶୁଣିପାରିବେ 10:00 ଏବଂ ଶେଷରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା 10:20 ଶ୍ରୋତାବନ୍ଧୁ ଇଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ଆଜିର ଅଧିବେଶନକୁ ଏଇଠି ରଖୁଛୁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ କରିବୁ ଆସନ୍ତାକାଲି ଆମର ପ୍ରାତଃ ଅଧିବେଶନ 5:55 ସେତେବେଳେ ଯାଏଁ ବିଦାୟ ନେଉଛୁ ଜୟ ହିନ୍ଦ।